ଆକାଶବାଣୀ ବ୍ରହ୍ମପୁର ଆଜି ରବିବାର 1948 ଶକାବ୍ଦ ବୈଶାଖ 19 ଦିନ 2026 ମେ ମାସର 10 ତାରିଖ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ଅସଫଳତା ବିଚାର କିମ୍ବା ଚିନ୍ତାଧାରାରୁ ଆସିଥାଏ ଓ ସଫଳତା ଚେଷ୍ଟାରୁ ଆସିଥାଏ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଏହି ଭାବନା ସହିତ ଆରମ୍ଭ କରିବା ଆଜିର ସକାଳ। ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ଶୁଣିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଡାକିଲି ଦିନ ରାତି ତୁମ ନାମ ନିରନ୍ତର, ମୋ ମନ ରହିଛି ତୁମ ପାଦେ ଭକ୍ତିରେ ଭରପୁର। ତୁମ ବିନା ସାହା କେହି ନାହିଁ ଏ ଜଗତେ ପ୍ରଭୁ, ତୁମ ପ୍ରେମରେ ମୋର ଜୀବନ ଜୀବନ୍ତ। ଶ୍ରୋତବନ୍ଧୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଗଙ୍ଗାଧର ମେହେରଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ସୁଚିତ୍ରା ମହାପାତ୍ର।

ମନ୍ଦିରେ ବନରେ ତୁମ ସାନ୍ନିଧ୍ୟ ରହେ ସବୁଠାରେ ପ୍ରଭୁ। ପବନର ସ୍ୱରେ ଶୁଣାଯାଏ ତୁମ ନାମ, ଭକ୍ତିର ଦୀପରେ ଜଳେ ଶ୍ରଦ୍ଧାର ଧାମ।

ଆଖିର ଶ୍ରଦ୍ଧା ହେଉ ହୃଦୟର ଭକ୍ତିର ଆଲୋକ, ନୀରବ ନୟନେ ଦେଖେ ପ୍ରଭୁଙ୍କ ଦିବ୍ୟ ରୂପ। ଆଖିର ଶ୍ରଦ୍ଧାରେ ଝରେ ଅଶ୍ରୁର ଶ୍ରାଦ୍ଧ ପ୍ରାର୍ଥନା, ସେହି ଭକ୍ତିର ସ୍ପର୍ଶରେ ମିଳେ ଆତ୍ମାର ସାଧନା।

ଶୁଣୁଥିଲେ ନିମାଇ ବାନାର୍ଜୀଙ୍କ ରଚନାରୁ ଗୀତଟି କଣ୍ଠଦାନ କରିଥିଲେ ତୃପ୍ତି ଦାସ। ନୀରବ ପ୍ରାର୍ଥନାରେ ଯେବେ ଝରେ ଲୁହ ତୁମ ପ୍ରେମ କହେ ମୁଁ ତୋ ପାଖରେ ରହୁଛି ସଦା। ଭୟ ଓ ଦୁଃଖକୁ ଦୂରେ ହଟାଇ ଦିଅ ପ୍ରଭୁ, ଆଶାର ଆଲୋକରେ ଜୀବନ ଭରିଦିଅ।

ସଙ୍ଗୀତାଞ୍ଜଳିର ଶେଷ ଗୀତଟି ଶୁଣୁଥିଲେ ଗୌରଖ ଦାସଙ୍କ ରଚନାରୁ, କଣ୍ଠଦାନ କରିଥିଲେ ବାଳକୃଷ୍ଣ ଦାସ। ଶ୍ରୋତାବନ୍ଧୁ, ଶୁଣିଲେ କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ଆକାଶବାଣୀ ବ୍ରହ୍ମପୁର। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଅନୁଚିନ୍ତା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ।

ଥରେ ଅଗ୍ନି ବାୟୁ ଇନ୍ଦ୍ର ଆଦି ଦେବଗଣ ନିଜ ନିଜ ମଧ୍ୟରେ ବିବାଦ ଆରମ୍ଭ କଲେ। ପ୍ରତ୍ୟେକେ ନିଜ ନିଜକୁ ଶକ୍ତିଶାଳୀ ବୋଲି ଘୋଷଣା କଲେ। ସମସ୍ତେ ବ୍ରହ୍ମଙ୍କ ଶକ୍ତିକୁ ବିସ୍ମରଣ କରି ବସିଲେ, ଭୁଲିଗଲେ ଯେ ସର୍ବମହାନ ପରମେଶ୍ୱର ହିଁ ଅଗ୍ନି ବାୟୁ ଆଦି ପଦାର୍ଥମାନଙ୍କର ନିୟନ୍ତ୍ରଣକର୍ତ୍ତା। ସେମାନେ ବ୍ରହ୍ମଙ୍କ ଠାରୁ ଶକ୍ତି ଲାଭ କରି ନିଜ ନିଜର ମହନୀୟ କାର୍ଯ୍ୟ କରିପାରୁଛନ୍ତି। ପରମେଶ୍ୱର ତାହା ବୁଝିପାରିଲେ। ସେ ଅଗ୍ନି ବାୟୁ ଆଦି ଦେବତାଙ୍କ ଠାରୁ ଶକ୍ତିର ମୂଳ କାରଣ ପ୍ରତ୍ୟାହାର କରି ଯକ୍ଷ ରୂପରେ ଠିଆ ହେଲେ। ନିଜର ଅହଙ୍କାର ଯୋଗୁଁ ସେହି ଦେବତାମାନେ ଯକ୍ଷଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ଅଗ୍ନିଙ୍କୁ କହିଲେ, ହେ ଅଗ୍ନିଦେବ, ଆପଣଙ୍କ ଶକ୍ତି ସମସ୍ତ ବସ୍ତୁ ମଧ୍ୟରେ ବିଦ୍ୟମାନ। ଆପଣ ପ୍ରଥମେ ଯକ୍ଷଙ୍କ ନିକଟକୁ ଯାଇ ତାହାଙ୍କ ପରିଚୟ ଲାଭ କରନ୍ତୁ। ଅଗ୍ନି ରୂପ ତତ୍ତ୍ୱର ଦେବତା, ପ୍ରାଣୀମାନଙ୍କର ଜୀବନ ଶକ୍ତିର ପ୍ରେରକ ଅଗ୍ନି ଏକ ଅଗ୍ନିପିଣ୍ଡୁଳା ଅଟନ୍ତି। ମନୁଷ୍ୟର ଦୁଇଟି ଚକ୍ଷୁ ଅଗ୍ନିଙ୍କର ପ୍ରତିନିଧି। ତେଣୁ ଅଗ୍ନି ପ୍ରଥମେ ଯକ୍ଷଙ୍କ ନିକଟକୁ ଯାଇ ନିଜର

ପାରିଲେ ନାହିଁ। ସେ ଅକୃତକାର୍ଯ୍ୟ ହୋଇ ଫେରିଆସିଲେ। ଏହାପରେ ଦେବତାମାନେ ବାୟୁକୁ ଯକ୍ଷ, ଏହି ଯକ୍ଷ ହେଉଛନ୍ତି ପରମାତ୍ମା, ତାହାଙ୍କଠାରୁ ଶକ୍ତି ଲାଭ କରି ଦେବଗଣ ମହିମାଯୁକ୍ତ ହୁଅନ୍ତି। କେନ ଉପନିଷଦରେ ଏହି ଆଖ୍ୟାୟିକା ବର୍ଣ୍ଣିତ ହୋଇଛି, ଅଗ୍ନି ବାୟୁ ଆଦି ଦିବ୍ୟ ଗୁଣଯୁକ୍ତ ପଦାର୍ଥ ଦେବତା ଅଟନ୍ତି, ପରନ୍ତୁ ସେମାନେ ଜଡ଼ ଓ ଅଜ୍ଞ ହୋଇଥିବାରୁ ବ୍ରହ୍ମାନୁଭୂତି ପାଆନ୍ତି ନାହିଁ। ଅପରପକ୍ଷରେ ଇନ୍ଦ୍ର ଅଥବା ଆତ୍ମା ଅଟନ୍ତି ଚେତନ, ଅଗ୍ନି ବାୟୁ ହେଉଛନ୍ତି ଶରୀରସ୍ଥ ଇନ୍ଦ୍ରିୟ, ଇନ୍ଦ୍ର ହେଉଛନ୍ତି ଇନ୍ଦ୍ରିୟଗୁଡ଼ିକର ଅଧ୍ୟକ୍ଷ ଆତ୍ମା। ଶରୀରର ଦୃଷ୍ଟିଶକ୍ତି ବା ଶ୍ରବଣ ଶକ୍ତି ଲୋପ ପାଇଲେ ମଧ୍ୟ ଶରୀର ଜୀବିତ ରହେ, କିନ୍ତୁ ଆତ୍ମା ତିରୋହିତ ହେବା ପରେ ମନୁଷ୍ୟର ଜୀବନ ସମାପ୍ତ ହୁଏ। ତେଣୁ ଜୀବାତ୍ମାକୁ ଇନ୍ଦ୍ରିୟମାନଙ୍କଠାରୁ ଶ୍ରେଷ୍ଠ ବୋଲି କୁହାଯାଇଛି। କେନ ଋଷି ବ୍ରହ୍ମ ବିଦ୍ୟା କୁମା ବୋଲି କହିଛନ୍ତି, ବ୍ରହ୍ମ ଜ୍ଞାନ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ମିଳେ। ମନୁଷ୍ୟ ଯେତେବେଳେ ଯୋଗ ସାଧନା କରେ, ସେ ପ୍ରାରମ୍ଭିକ ଅବସ୍ଥାରେ ବ୍ରହ୍ମଙ୍କର ଅନୁଭୂତି ବିଦ୍ୟୁତ୍ ସମାନ ପାଇଥାଏ। ବିଦ୍ୟୁତ୍ ଗୋଟିଏ କ୍ଷଣରେ ଆବିର୍ଭୂତ ହୁଅନ୍ତି ଓ ପରକ୍ଷଣରେ ଅନ୍ତର୍ହିତ ହୁଅନ୍ତି। ସେହିପରି ବ୍ରହ୍ମଙ୍କର ଆଗମନ ଓ ଅନ୍ତର୍ଧ୍ୟାନ ଅର୍ଥାତ୍ ବ୍ରହ୍ମଙ୍କ ଅନୁଭୂତି କ୍ଷଣିକ ପାଇଁ ହୋଇଥାଏ। ବ୍ରହ୍ମ ପ୍ରାପ୍ତି ପାଇଁ ସତ୍ୟାଚରଣ ଓ ଶୁଦ୍ଧ ମନ ଆବଶ୍ୟକ। ସେଥିପାଇଁ ସାଧକର ତିନୋଟି ସାଧନ ହେଉଛି ତପ ବା କଠୋରତାର ସହନ, ଦମ ବା ଇନ୍ଦ୍ରିୟ ନିୟନ୍ତ୍ରଣ, ଏବଂ କର୍ମ ବା ନିଷ୍କାମ ଭାବରେ କର୍ତ୍ତବ୍ୟ ପାଳନ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଓମ୍ ପ୍ରକାଶ ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 31ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ କହିଲେ, ପ୍ରଜାଙ୍କ ଦୁଃଖ ଦୂର କରିପାରୁନଥିବା ରାଜା ମଲାପରେ ନର୍କରେ ପଡ଼େ। ହେ ବୃଷଭ, ତୋର ପାଦ ବିରୂପ ହେବା ପାଣ୍ଡବ ବଂଶର ନିନ୍ଦା। ଏପରି ଅନ୍ୟାୟ କରିଥିବା ଲୋକର ଦୁଇ ବାହୁକୁ ମୁଁ ଛେଦନ କରିବି। ରାଜାଙ୍କ କଥା ଶୁଣେ ବୃଷରୂପୀ ଧର୍ମ କହିଲେ, ପାଣ୍ଡବ ବଂଶର ଏହା ଉପଯୁକ୍ତ କର୍ମ। ପ୍ରାଣୀଙ୍କ କ୍ଲେଶ କଥା ହର ବ୍ରହ୍ମା ସୁଦ୍ଧା କହିପାରିବେ ନାହିଁ, ଆଉ ବା କିଏ କହିବ? ଏ କଥା ମନରେ ଚିନ୍ତା କର। ରାଜାଙ୍କ ମନରୁ ସନ୍ଦେହ ଦୂର ହେଲା ଓ ସେ ଧର୍ମଙ୍କ ସ୍ୱରୂପ ଦେଖିପାରିଲେ। ଧର୍ମ ଓ ଧରଣୀଙ୍କୁ ପ୍ରବୋଧନା ଦେଇ ରାଜା ପରୀକ୍ଷିତ କଳିଙ୍କୁ ମାରିବାକୁ ବାହାରିଲେ। କଳି ଜୀବନ ବିକଳରେ ରାଜାଙ୍କ ଗୋଡ଼ ତଳେ ପଡ଼ିଯିବାରୁ ତା ମୁଣ୍ଡ ନକାଟି ରାଜା ହସିକରି କହିଲେ,

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ତ୍ରିଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ବାଦଲ କୁମାର ଆଚାର୍ଯ୍ୟ, ଶୈଳଭାମା ମହାପାତ୍ର ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: କାର୍ବକ୍ସିନ୍ ଓ ଥିରାମର ମିଳିତ ପିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ଦମନ ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିରିପ୍ରୋର ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମିଥୋକ୍ସାମ୍ କିମ୍ବା 85 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛି ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼, 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟିର ପାତ୍ରରେ କିମ୍ବା ପ୍ଲାଷ୍ଟିକ କପ୍ରେ ଭର୍ତ୍ତି କରି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: प्रवाचकः दिव्यानंद झाः। प्रधानमंत्री नरेंद्र मोदी अद्य कर्णाटक तेलंगानयोः यात्रार्थं प्रतिष्ठते। सः बेंगलुरु नगरी आर्ट ऑफ लिविंग इत्येतस्य संस्थानस्य 45वीं वर्षपूर्तिम् एतस्य संस्थापकस्य गुरुदेव श्री श्री रविशंकरस्य 70वीं जन्मदिवसं च उपलक्ष्य प्रकल्पिते एकस्मिन् समारोहे सहभागं करिष्यति। श्रीमोदी आर्ट ऑफ लिविंग परिसरे नवनिर्मितस्य ध्यानमन्दिरस्य ध्यानकक्षस्य च उद्घाटनं करिष्यति। एतत् कार्यक्रमात् पूर्वं सः एकां सभां सम्बोधयिष्यति। समारोहात् अनन्तरं प्रधानमंत्री हैदराबादे प्रायः 400-900 कोटि रूप्यकाणां अनेकासां विकास परियोजनानां शिलान्यासं लोकार्पणं च करिष्यति। श्रीमोदी हैदराबाद पणजी आर्थिक वीथिकायां 67-100 संख्याके राष्ट्रिय राजमार्गे चतुर्भागपरक मार्ग निर्माणस्य आधारशिलां अपि स्थापयिष्यति। प्रधानमंत्री वारंगले पीएम मित्रा पार्क इत्येतत् उद्यानम् अपि उद्घाटयिष्यति। अपि च सः हैदराबादे अत्याधुनिकं कर्करोगपरम् एकं चिकित्सालयम् अपि लोकाय अर्पयिष्यति। प्रधानमंत्री नरेंद्र मोदी कर्णाटक तेलंगानयोः यात्रानन्तरम् अद्य गुजरातम् अपि गमिष्यति। द्विदिवसीय यात्रायाः प्रथमे दिने अद्य सः जामनगरं प्राप्नोति। तदनन्तरं द्वितीये दिने अर्थात् श्वः सः सोमनाथ मन्दिरस्य जीर्णोद्धारस्य 75वर्षपूर्त्यवसरे आयोजिते सोमनाथामृतमहोत्सवे सहभागं करिष्यति। प्रधानमंत्री अनेकेषु धार्मिकेषु सांस्कृतिकेषु च कार्यक्रमेषु सहभागं करिष्यति। सुवेन्दुः अधिकारी ह्यः पश्चिम बंगालस्य नूतन मुख्यमन्त्रित्वेन शपथं गृहीतवान्। इत्थं पश्चिम बंगाले भाजपेति दलस्य प्रथमं प्रशासनं संघटितम्। कोलकातायां ब्रिगेड परेड ग्राउंड इति स्थले आयोजिते भव्ये समारोहे

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,49 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ିତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋହାହନ ପ୍ରଦାନ

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
1: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ। ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ, ଅଣ୍ଡା, ମସଲାଯୁକ୍ତ ଖାଦ୍ୟ, ଭଜା ବା ଛଣା ଖାଦ୍ୟ, ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନ ହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ, ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ, ଯଥା ସାଲାଡ଼, ବିଭିନ୍ନ ଋତୁଫଳ, ସନ୍ତୁଳା, ଅକାଣ୍ଡିଆ ଚାଉଳର ଭାତ, ଚୋକଡ଼ଯୁକ୍ତ ଅଟାର ରୁଟି, ଗଜା ମୁଗ, ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ, ସବୁଜ ଗହମ ଘାସ ରସ, ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି, ମୂଳା, ଗାଜର, ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 ଜାତୀୟ ରାଜପଥର ଗୁଦେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ବିଧାୟକଙ୍କ ସମର୍ଥନ ଥିବା ସ୍ପଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ IUML ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତମାସ 9 ଅନୁଷ୍ଠିତ ନିର୍ବାଚନରେ AINRC ସମର୍ଥିତ NDAକୁ ସ୍ପଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧି, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସ ମୁନ୍ସି, ସାଧାରଣ ସଚିବ KC ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନିଥଲ୍ଲା ଏବଂ VD ସାଥିସାନ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ

ରାହୁଲ ଗାନ୍ଧୀ କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ ତିନିଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ HMS ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 23 ଆହତ ହୋଇଛନ୍ତି। ପଥାରିଆଦର ସୀମା ନିକଟ 101 ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରାଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରାଚାଲାଣକାରୀମାନେ 0 ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ BSF ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ BSF ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ BSF ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତି ମାସର 10 ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ସୁଦ୍ଧା DDOମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନ୍ନାଇର MI ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30 ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନ୍ଧ୍ୟା 7:30 ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ TVK ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।

ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:25 କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ପିଲାମାନେ, ତୁମର ଏବେ ମୁଖ୍ୟ କାମ କ'ଣ କହିଲ? ତୁମର ଏବେ ମୁଖ୍ୟ କାମ ହେଲା ପାଠ ପଢ଼ିବା। ସବୁବେଳେ ତୁମ ଶିକ୍ଷକ ଶିକ୍ଷୟିତ୍ରୀ, ବାପା ମା, ଗୁରୁଜନ, ବଡ଼ ଭାଇ ଭଉଣୀ ସବୁବେଳେ କହିଥାନ୍ତି ନା ତୁମକୁ, ଭଲ ପାଠ ପଢ଼, ଭଲ ମଣିଷ ହୁଅ। କିନ୍ତୁ ତୁମ ଭିତରୁ ଅଧିକାଂଶ ପିଲା ପାଠ ପଢ଼ିବା ପାଇଁ ଆଗ୍ରହ ଦେଖେଇ ନଥାନ୍ତି। ସେମାନେ ଠିକ୍ସେ ଘର କାମ ଯାହା ଦିଆଯାଇଥାଏ ତାହା କରିନଥାନ୍ତି, ଆଉ ପ୍ରତିଦିନ ନିୟମିତ ପଢ଼ିନଥାନ୍ତି। କିଛି ପିଲା କଥା ମୁଁ କହୁଛି, ଆଉ ଯେଉଁମାନେ ପଢ଼ିନଥାନ୍ତି, ହଁ ପରୀକ୍ଷା ପାଖକୁ ତ ପଢ଼ିଦେବି ଏମିତି ଭାବିକି ପଢ଼ିନଥାନ୍ତି, ପରୀକ୍ଷା ସମୟକୁ ସେମାନଙ୍କର ପାଠର ଭାର ଏତେ ହେଇଯାଇଥାଏ ଯେ ସେମାନେ ବହୁତ ପରିଶ୍ରମ କଲେ ମଧ୍ୟ ଭଲ ନମ୍ବର ସେମାନଙ୍କର ଆସିନଥାଏ। କିନ୍ତୁ କେତେ ପିଲା ଅଛନ୍ତି ଯେଉଁମାନଙ୍କର ପାଠପଢ଼ାରେ ଆଗ୍ରହ ଥାଏ, ସେମାନେ ଯେଉଁଦିନ ଯାହା ସ୍କୁଲରେ ପଢ଼ା ହେଲା ତାକୁ ଆସି ଘରେ ଭଲ ଭାବେ ପଢ଼ି ମୁଖସ୍ଥ କରିଦେଇଥାନ୍ତି ଆଉ ମନେ ରଖିଦେଇଥାନ୍ତି ଯେଉଁଦିନର ସେଇ ପାଠ। ଏମିତି କରିଦେବା ଦ୍ୱାରା ସେମାନଙ୍କୁ ପରୀକ୍ଷା ସମୟରେ କିଛି ଅସୁବିଧା ହେଇନଥାଏ ଆଉ ସେମାନଙ୍କର ପରୀକ୍ଷାରେ ଭଲ ନମ୍ବର ମଧ୍ୟ ରହିଥାଏ। ଏମିତି ଜଣେ ଭାଇ ଅଛନ୍ତି, ଆଜି ଆସ ତାଙ୍କ ସହିତ କଥାବାର୍ତ୍ତା କରିବା, ଯିଏକି ଗଞ୍ଜାମ ଜିଲ୍ଲାରେ ପୁରା ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ହୋଇଛନ୍ତି। ଆସ ତାଙ୍କ ସହିତ କଥାବାର୍ତ୍ତା କରିବା ଆଉ ସେ କେମିତି ଭଲ ପାଠ ପଢ଼ିକିରି ଏତେ ଭଲ ନମ୍ବର ରଖିକି ନାଁ କରିପାରିଲେ ଗଞ୍ଜାମ ଜିଲ୍ଲାରେ, ଆଉ ତାଙ୍କଠାରୁ ବୁଝିବା ଆଉ ତାଙ୍କଠାରୁ ଶିଖିବା। ଆସ ତାହେଲେ ତାଙ୍କ ସହିତ କଥାବାର୍ତ୍ତା କରିବା।
1: ଆଚ୍ଛା, ତୁମ ନାଁ କଣ କହିଲ?
2: ମୋ ନାଁ ସୁମିତ କୁମାର ଦାସ।
1: ଆଚ୍ଛା, କଣ ପଢୁଛ?
2: ମୁଁ ଦଶମ ସରିଛି ମୋର।
1: ଆଚ୍ଛା, ଦଶମ ଶ୍ରେଣୀରେ ତୁମେ ବହୁତ ବଢିଆ ପୋଜିସନ ରଖିଛ, କଣ ରଖିଛ, କୋଉ ସ୍କୁଲରେ ପଢୁଛ ପ୍ରଥମେ କୁହ?
2: ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର ବରହମପୁରରେ ପଢେ।
1: ଆଚ୍ଛା, କଣ ତମର ପୋଜିସନ ରହିଛି କହିଲ ପରୀକ୍ଷାରେ?
2: ମୋର ବର୍ତ୍ତମାନ ଏ ବର୍ଷ ପରୀକ୍ଷାରେ 582 ନମ୍ବର 97% ରହିଛି। ଗଞ୍ଜାମ ଜିଲ୍ଲାରେ 1 ନମ୍ବର ପୋଜିସନ ସହିତ ଓଡ଼ିଶାରେ 4 ନମ୍ବର ରାଙ୍କ ରହିଛି।
1: ଆଚ୍ଛା, ବହୁତ ବଢିଆ ପାଠ ପଢୁଛ ନାଇଁ। ଆଚ୍ଛା, ଗଞ୍ଜାମ ଜିଲ୍ଲାରେ ପ୍ରଥମ ହେଇଛ ମାନେ କିଛି କମ କଥା ନାହିଁ। ଆଚ୍ଛା, ଏଥିପାଇଁ ତମକୁ ପଢାପଢି କରିବାକୁ କେତେ ସମୟ ଦବାକୁ ପଡିଥିଲା?
2: ପଢାପଢି କରିବାକୁ ସମୟ ତ ଏମିତି କିଛି ନାହିଁ, ଯେତେ ସମୟ ପାଠ ପଢିବ ମନ ଦେଇ ପାଠ ପଢିଲେ ସବୁ ସମ୍ଭବ।
1: ଆଚ୍ଛା, ତମେ କେମିତି ପଢୁଥିଲ?
2: ମୁଁ ପ୍ରଥମେ ସ୍କୁଲରେ ଯାହା ପଢା ହବ ଡେଲି ତାହା ରିଭିଜନ କରୁଥିଲି। ତା ବାଦ ସବୁ ଫାର୍ଷ୍ଟ ବହି କମ୍ପ୍ଲିଟ କଲା ପରେ ଅନ୍ୟ ଅନ୍ୟ

0: ଥିଲ ଖୁବ ନାଇଁ କି, ଯେତେ ଶିଖେଇଲେ ବି ପରିଶ୍ରମଟା ତ ନିଜର ନା, ନାଇଁ କି? ହେଲେ କେତେ ଘଣ୍ଟା ମାନେ ସକାଳେ କେତେ ଘଣ୍ଟା ସନ୍ଧ୍ୟାରେ କେତେ ଘଣ୍ଟା ପଢୁଥିଲ? ମାନେ
1: ସକାଳ ଦିନେ ମୁଁ ସକାଳ 6 ରୁ ଉପରବେଳେ 5 ଯାଏ ସ୍କୁଲକୁ ଯାଏ ଫାର୍ଷ୍ଟ ରେ। ତାପରେ ସ୍କୁଲରୁ ଆସିଲେ ବେଶୀ ସମୟ ପାଠ ପଢିବା ବି କିଛି ଆବଶ୍ୟକ ନାହିଁ, ବେଶୀ ସମୟ ପାଠ ପଢିଲେ ମାଇଣ୍ଡ ଟେନସନ ହବ ମୋ ହିସାବରେ।
0: ପରୀକ୍ଷା ସମୟକୁ ପଢିବି ବୋଲି ଯୋଉ ପିଲାମାନେ ରଖି ଦଉଛନ୍ତି ପାଠ, ସେମାନେ ହଇରାଣ ହଉଛନ୍ତି, ଏତେ ଗୁଡାଏ ପାଠ ଇଏ ହଉଛି ନାଇଁ। ତମେ ବଢିଆ ବାଛିଛ, ଯୋଉ ଦିନର ପାଠ ସେଇଦିନ କରିଦଉଛ। ଆଚ୍ଛା ସ୍କୁଲରେ ଟ୍ୟୁସନ ପଢା ହଉଛି କି ତମର? କୋଚିଂ କୁ ତମେ ଯାଉଥିଲ ସ୍କୁଲରେ ନାଇଁ? ଆଚ୍ଛା, ବହୁତ ବଢିଆ କଥା। ସବୁ ସବଜେକ୍ଟ ରୁ କୋଉ ସବଜେକ୍ଟ ରେ ବେଶୀ ନମ୍ବର ରହିଛି ତମର?
1: ମୋର ଗଣିତରେ।
0: ଗଣିତରେ କେତେ ରହିଛି?
1: 100।
0: ବା 100 ରୁ 100, ବହୁତ ବଢିଆ କଥା। ଆଉ ଯେତେବେଳେ ତମର ରେଜଲ୍ଟ ବାହାରିଲା, ବାହାରିବା ଆଗରୁ ତ ତମେ ନିଶ୍ଚୟ ଜାଣିଥିବ ଭଲ କରିଛ ବୋଲି ନାଇଁ? ଯେତେବେଳେ ବାହାରିଲା ସବୁଠୁ ଖୁସି ଖବରଟା ତମେ କାହାକୁ ଦେଇଥିଲ, ଆଉ କିଏ ବେଶୀ ଖୁସି ହେଇଥିଲେ?
1: ଫାର୍ଷ୍ଟ ତ ମୁଁ ମୋ ବାବାଙ୍କୁ ଦେଇଥିଲି।
0: ବାବା ବହୁତ ଖୁସି ହେଇଥିଲେ? କଣ ଗିଫ୍ଟ ଦେଲେ ଖୁସିରେ?
1: ଖୁସିରେ ବାବା ମତେ କଣ ଗିଫ୍ଟ ଦେଲେ?
0: ଆରେ ଦବା କଥା ନା, କିଛି ଚକଲେଟ କି ପେନ କିଛି ଦେଇଥିବେ ନା ବାବା ମମି? ଏତେ ଖୁସି ଖବର ଗୋଟେ ମିଳିଛି ନାଇଁ? ଦେଇନାହାନ୍ତି?
1: ଏଇଟା ମୁଁ ମୋ ବାବାଙ୍କୁ ଗିଫ୍ଟ ଦେଲି ମୋ ତରଫରୁ, ବାବା ମତେ ଆଇନ ଗିଫ୍ଟ ଦେବାର ଆବଶ୍ୟକତା ନାହିଁ।
0: ଆଚ୍ଛା କଣ ଗିଫ୍ଟ ଦେଲ ବାବାଙ୍କୁ?
1: ମୁଁ ଭଲ ମାର୍କ ରଖିକି।
0: ଆଚ୍ଛା ବହୁତ ବଢିଆ କଥା। ଆଉ ଭବିଷ୍ୟତରେ କଣ ହବ ବୋଲି ଭାବିଛ? ୟା ପରେ କଣ କରିବ, ଭବିଷ୍ୟତରେ କଣ ହବ?
1: ମୁଁ MBBS କମ୍ପ୍ଲିଟ କଲା ପରେ IAS ଟେଣ୍ଟ ପ୍ରିପେୟାର ହଉଛି।
0: ଆଚ୍ଛା ବହୁତ ବଢିଆ କଥା, ଏଥିପାଇଁ ମଧ୍ୟ ଆଉ ଟିକେ ଭଲ କରିକି ପଢିବାକୁ ପଡିବ ମନ ଧ୍ୟାନ ଦେଇକି ନାଇଁ? ପାଠ ପଢା ଛଡା ଆଉ କୋଉଥିରେ ସବୁ ତୁମର ରୁଚି ଅଛି?
1: ପାଠ ପଢା ସହ ମୁଁ ସବୁବେଳେ କହେ, କେବଳ ପାଠ ପଢାରେ ମାଇଣ୍ଡ ରୁ ଟେନସନ କଲେ ହବନି, ମୁଁ ପ୍ରତି ରବିବାର ଖେଳିବାକୁ ଯାଏ ମୋ ସାଙ୍ଗମାନଙ୍କ ସହିତ, ସବୁ ଖେଳେ। ମୋବାଇଲ ବି ଧରେନି ବୋଲି ନାହିଁ, ମୋବାଇଲ ରେ ଯାହା ଦେଖିବା ଜିନିଷ, ଶିଖିବାର ଯାହା ଜିନିଷ ଅଛି ତାହା ଦେଖେ, ନ୍ୟୁଜ ଦେଖେ ସବୁ।
0: ଆଚ୍ଛା ନ୍ୟୁଜ ଦେଖିବାକୁ ବି ଭଲ ଲାଗେ ନାଇଁ? ସେଇଟା ତ ପଢା ପିଲାଙ୍କ ପାଇଁ ନିହାତି ଜରୁରୀ ନ୍ୟୁଜ ଦେଖିବାଟା ନାଇଁ? ଖବର ଗୁଡାକ ଜାଣିବା ବି ଦରକାର, ଏଇଟା ବି ଗୋଟେ ପ୍ରକାର ନଲେଜ ନାଇଁ? ଆଉ ଗୀତ ନାଚ ପାଠ ଡିବେଟ ଏସବୁ କୋଉଥିରେ କେମିତି ଭାଗ ନିଅ?
1: ମୁଁ ପ୍ରାୟତଃ ପିଲାଦିନେ ଡିବେଟ ରେ ବେଶୀ ଭାଗ ନିଏ, ଅନଲାଇନ ରେ ବିଜୟ ହୁଏ।
0: ବହୁତ ବଢିଆ କଥା, ତମ ସାଙ୍ଗେ କଥା ହେଇକି ଭଲ ଲାଗିଲା। ଆଉ ତମେ ଅସହାୟ ଲୋକଙ୍କର କେମିତି ସାହାଯ୍ୟ କର କହିଲ? ରାସ୍ତାରେ କୋଉ ଅନ୍ଧ ଛୋଟା ବା କେମିତି ଲୋକ ଯଦି ଦୁର୍ବଳ ଲୋକ ଦେଖିବ ତାଙ୍କୁ, ତାଙ୍କ ପ୍ରତି ତମର ଭାବ କେମିତି ଆସେ ତାଙ୍କୁ ଦେଖିକି?
1: ତାଙ୍କୁ ଦେଖିକି ହିଁ IAS ପ୍ରିପେୟାର ହବ ମୁଁ ମୋର ଲକ୍ଷ୍ୟ ରଖିଛି।
0: ଆଚ୍ଛା ସେମାନଙ୍କୁ ଦେଖିକି ପ୍ରିପେୟାର କରି କଣ କରିବ IAS ହେଇକି?
1: ମୁଁ ଆକ୍ଚୁଆଲି ମୋ ବାବା ମତେ ପିଲାଦିନରୁ ଶିଖେଇଛନ୍ତି କେମିତି ଅନ୍ୟାନ୍ୟ ସାହାଯ୍ୟ କରିବା ଆମ ଜୀବନର ଲକ୍ଷ୍ୟ ରହିବା ଦରକାର। ସେମାନେ ଖାଇବାକୁ ପାଉନାହାନ୍ତି, ସେମାନଙ୍କୁ ଖାଇବା ଯୋଗେଇବା, ଅନ୍ୟାନ୍ୟ ନିତ୍ୟ ସୁବିଧା ଯୋଗେଇବା।
0: ବହୁତ ବଢିଆ କଥା, ବହୁତ ଉଚ୍ଚ ବିଚାର। ତମ ବାପା ମା ମଧ୍ୟ ତୁମକୁ ବହୁତ ଭଲ ଶିକ୍ଷା ଦେଉଛନ୍ତି, ଆଉ ଠାକୁର କରନ୍ତୁ ତୁମ ଭବିଷ୍ୟତ ଉଜ୍ଜଳ ହଉ, ତୁମେ ଖୁବ ନାଁ କର। ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ।

ସାଙ୍ଗ ହେବ, ତେବେ ଅଜାଣତରେ ତାହାର କିଛି ଖରାପ ଗୁଣ ତମ ପାଖକୁ ପଳି ଆସିବ। ଯେମିତି ଭଲ ଲୋକ ସହିତ ସାଙ୍ଗ ହେଲେ ଅଜାଣତରେ ତାହାଠାରୁ କିଛି ଭଲ ଗୁଣ ଆମେ ଗ୍ରହଣ କରି ନେଇଥାଉ, ଆମ ଜାଣତରେ ହଉ କି ଅଜାଣତରେ ହଉ। ତେଣୁ ସବୁବେଳେ ତୁମେ ଭଲ ସାଙ୍ଗମାନଙ୍କ ସହିତ ସାଙ୍ଗ ହେବା ପାଇଁ ଚେଷ୍ଟା କରିବ, ଆଉ ସବୁବେଳେ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର କରିବ। ଆସ ଏମିତି ଗୋଟେ ଗପ ପୁରାଣରୁ ଶୁଣିବା, ଯାହାକି ସତ୍ସଙ୍ଗ ଉପରେ ରହିଛି। ମାନେ ଭଲ ସାଙ୍ଗ ସହିତ ସାଙ୍ଗ ହେଲେ ଆମର କ'ଣ ଲାଭ ହୋଇଥାଏ ସେ ବିଷୟରେ ଗପଟି। ତୁମେ ତ ଜାଣିଛ ପୁରାଣରେ ଶ୍ରୀ ବିଷ୍ଣୁଙ୍କ ନାମ ତମେ ଶୁଣିଛ, ବିଷ୍ଣୁ ବା ନାରାୟଣ ଆମେ ଯାହାକୁ କହୁ, ଶଙ୍ଖ ଚକ୍ର ଗଦା ପଦ୍ମ ଧରିଥାନ୍ତି, ସୃଷ୍ଟିର ପାଳନକର୍ତ୍ତା ବୋଲି ତାଙ୍କୁ କୁହାଯାଏ। ତାଙ୍କ ଧର୍ମପତ୍ନୀ ହେଉଛନ୍ତି ମା ଲକ୍ଷ୍ମୀ, ତମେ ସମସ୍ତେ ଜାଣିଛ। ତାଙ୍କର ପରମ ଭକ୍ତଙ୍କୁ ବି ତୁମେ ଜାଣିଛ, ନାରାୟଣ ନାରାୟଣ କହି କହି ବୁଲନ୍ତି, କିଏ ନାରଦ ମୁନି, ବୁଝିଲ। ହେଲେ ନାରଦ ମୁନି ହେଉଛନ୍ତି ଶ୍ରୀ ନାରାୟଣଙ୍କର ପରମ ଭକ୍ତ। ତାଙ୍କର ସବୁବେଳେ କାମ ହେଲା ଯେ ନାରାୟଣଙ୍କର ନାମ ଜପି ଜପି ବୁଲିବା, ନାରାୟଣଙ୍କ କଥା ଚିନ୍ତା କରିବା, ନାରାୟଣଙ୍କ ପ୍ରତି ସବୁବେଳେ ତାଙ୍କର ଭକ୍ତିରେ ଲୀନ ରହିବା, ନାରାୟଣଙ୍କର ଭକ୍ତିରେ ଲୀନ ରହିବା ହେଲା ନାରଦଙ୍କର କାମ। ହେଲେ ଦିନେ ନାରଦଙ୍କ ମନରେ ଗୋଟେ ପ୍ରଶ୍ନ ଉଠିଲା ଯେ ସତ୍ସଙ୍ଗ କରିବା ଦ୍ୱାରା କ'ଣ ଲାଭ ହୋଇଥାଏ, ସତ୍ସଙ୍ଗ ମାନେ ଭଲ ସାଙ୍ଗ, ଭଲ ସାଙ୍ଗ ସହିତ ସାଙ୍ଗ ହେବା ଦ୍ୱାରା ଆମର କ'ଣ ଲାଭ ହୋଇଥାଏ, ଏଇ ପ୍ରଶ୍ନ ମନରେ ଉଠିଲା। ସେଇ ପ୍ରଶ୍ନକୁ ସେ ନାରାୟଣଙ୍କୁ ପଚାରିଲେ, ନାରାୟଣଙ୍କୁ ପଚାରିଲେ, ଭଗବାନ ସତ୍ସଙ୍ଗ ଦ୍ୱାରା, ସତ୍ସଙ୍ଗ କରିବା ଦ୍ୱାରା ଆମର କ'ଣ ଲାଭ ହୋଇଥାଏ ମୋତେ ଟିକେ କୁହନ୍ତୁ। ନାରାୟଣ ଅଳ୍ପ ହସିଲେ ଆଉ କହିଲେ, ଗୋଟେ ବନର ନାଁ କହିଲେ ସିଏ, ଯେ ସେଇ ଅମୁକ ବନକୁ ଯାଅ, ସେଠି ଗୋଟେ ଏଣ୍ଡୁଅ ରହିଛି, ତାକୁ ପଚାରିବ ଏ ବିଷୟରେ, ସିଏ ତମକୁ ଏହାର ଉତ୍ତର ଦେବ। ନାରଦ ନାରାୟଣଙ୍କ କଥା ଅନୁସାରେ ନାରାୟଣ ଯେଉଁ ବନ କଥା କହିଥିଲେ ସେଇ ବନକୁ ଗଲେ, ଆଉ ସେଇ ନିର୍ଦ୍ଦିଷ୍ଟ ଗଛ ପାଖକୁ ବି ଗଲେ। ସେଇଠି ଗୋଟେ ଏଣ୍ଡୁଅ ଥିଲା, ସେ ଦେଖିଲେ, ଏଣ୍ଡୁଅ ଦେଖିଛ ନା ମୁଣ୍ଡ ଏମିତି ଏମିତି ଟୁଙ୍ଗାରୁଥିବ, ତୁମେ ବେଳେବେଳେ ପଚାରିଥିବ ମଧ୍ୟ, ଏଣ୍ଡୁଅ ମୁଁ ଭଲ ପଢ଼ିବି, ଏଣ୍ଡୁଅ ହଁ କହିବ ନୁହଁ, ଏଣ୍ଡୁଅକୁ ଜାଣିଥିବ ତୁମେ। ସେଇ ଏଣ୍ଡୁଅକୁ ସେ ଦେଖିଲେ, ଦେଖିକି ନାରାୟଣଙ୍କ କଥା କହିଲେ, ମୋତେ ନାରାୟଣ ତମ ପାଖକୁ ପଠେଇଛନ୍ତି ସତ୍ସଙ୍ଗ ବିଷୟରେ ଜାଣିବା ପାଇଁ, ମୋତେ ଦୟାକରି କୁହନ୍ତୁ ଇଏ କ'ଣ ହେଲା। ନାରଦ ଯେମିତି ତାକୁ ପ୍ରଶ୍ନ ପଚାରିଛନ୍ତି, ଏଣ୍ଡୁଅଟା ସେଇଠି ସଙ୍ଗେ ସଙ୍ଗେ ଠୋଗିନି ମରିଗଲା। ନାରଦ କହିଲେ, କି ଆଶ୍ଚର୍ଯ୍ୟ କଥା, ମୋତେ ତ ନାରାୟଣ ପଠେଇଲେ ତାକୁ ପଚାରିବା ପାଇଁ, ମୁଁ ପଚାରୁ ପଚାରୁ ଏଣ୍ଡୁଅଟା ମରିଗଲା, ମୁଁ ଏବେ କାହାକୁ ପଚାରିବି, ଠିକ୍ ଅଛି କହିଲେ। ନାରଦ କ'ଣ କଲେ, ନାରାୟଣଙ୍କ ପାଖକୁ ପୁଣି ବୈକୁଣ୍ଠକୁ ଫେରିକି ଗଲେ, ନାରାୟଣଙ୍କୁ ସବୁ କଥା କହିଲେ। କହିଲେ, ମୁଁ ପ୍ରଶ୍ନ ଆଉ କ'ଣ ପଚାରିବି ଭଗବାନ, ମୋତେ ଦେଖୁ ଦେଖୁ ତ ସେ ଏଣ୍ଡୁଅଟା ମରିଗଲା ଆଉ। ସେଇଠୁ ନାରାୟଣ କହିଲେ, ଆଚ୍ଛା ଠିକ୍ ଅଛି, ତମେ ସମ୍ମୁଖ ନଗରକୁ ଯାଅ, ସେଠି ଗଲାବେଳେ ରାସ୍ତାରେ ଗୋଟେ ଗଛ ପଡ଼ିବ, ସେଠି ଗୋଟେ ପକ୍ଷୀ ଥିବ, ତାକୁ ପଚାରିବ ସତ୍ସଙ୍ଗର ମହିମା ବିଷୟରେ, ବା ସତ୍ସଙ୍ଗ ଦ୍ୱାରା କ'ଣ ଲାଭ ହୋଇଥାଏ ସିଏ କହିବ। ନାରଦ ଗଲେ ସେଇ ନିର୍ଦ୍ଦିଷ୍ଟ ସ୍ଥାନକୁ ଗଲେ, ଦେଖିଲେ ସେଇ ଗାଁକୁ ଯିବା ରାସ୍ତା, ସେଇ ଗଛ, ସେଠି ଗୋଟେ ବହୁତ ସୁନ୍ଦର ରଙ୍ଗ ବେରଙ୍ଗୀ ପକ୍ଷୀଟେ ଅଛି। ତାକୁ ନାରଦ କହିଲେ କି ନମସ୍କାର କଲେ, ଯେହେତୁ ତାକୁ ପଚାରିବାର ଅଛି ନା ନାରାୟଣ ପଠେଇଛନ୍ତି, ସେ ପଚାରିଲେ ସତ୍ସଙ୍ଗ ବିଷୟରେ କୁହନ୍ତୁ। ପକ୍ଷୀଟା ଚାହିଁଲା, ଆଗକୁ ପଛକୁ ଟିକେ ଚାହିଁଲା, ନାରଦଙ୍କ ମୁହଁ ଟିକେ ଚାହିଁଲା, ତାପରେ ସେ ପକ୍ଷୀଟା ବି ଆଖି ଢାଳିକି ମରିଗଲା। ନାରଦ କହିଲେ, ଇଏ କି ଆଶ୍ଚର୍ଯ୍ୟ କଥା, ମୁଁ ଯାହାକୁ ପଚାରୁଛି ସେମାନେ କ'ଣ ମୋତେ ଦେଖୁ ଦେଖୁ ମରିଯାଉଛନ୍ତି। ସେ ନାରାୟଣଙ୍କ ପାଖକୁ ଆସିଲେ, କହିଲେ, ଭଗବାନ କି ଆଶ୍ଚର୍ଯ୍ୟ କଥା, ମୁଁ ଦୁଇ ଜଣ ଯାକୁ ପଚାରିଲି, ଦୁଇ ଜଣ ଯାକ ମରିଗଲେ। ନାରାୟଣ କହିଲେ, ଆଚ୍ଛା ଠିକ୍ ଅଛି, ତମେ ଏଥର ଗୋଟେ କାମ କର, ସେ ଗୋଟେ ରାଜ୍ୟର ନାଁ କହିଲେ, ସେହି ରାଜ୍ୟର ରାଜାଙ୍କ ଘରକୁ ଯାଅ, ତାଙ୍କର ଏବେ ନୂଆ କରି ଗୋଟେ ପୁଅ ଜନ୍ମ ହୋଇଛି, ସେ ପୁଅକୁ ପଚାରିବ ସତ୍ସଙ୍ଗର ମହିମା ବିଷୟରେ, ସିଏ କହିବ। ନାରଦ କହିଲେ, ନା ନା, ସେ ପୁଅଟା ଯଦି ମରିଯିବ ରାଜା କ'ଣ ମୋତେ ଆଉ ଛାଡ଼ିବେ, ମୋତେ ତ ସିଧା ନେଇକି ଜେଲରେ ଭର୍ତ୍ତି କରିଦେବେ ଆଉ ପିଟିବେ ଆଉ। ତାଙ୍କର କେତେ କଷ୍ଟରେ କେତେ ପୂଜା ଆରାଧନା କରିକି ଗୋଟେ ଛୁଆ ହେଇଛି, ପୁଣି ପୁତ୍ର ସନ୍ତାନ ହେଇଛି, ତାଙ୍କ ଭବିଷ୍ୟତର ଉତ୍ତରାଧିକାରୀ ରାଜା ହେବ ସିଏ, ମୋତେ ଦେଖୁ ଦେଖୁ ଯଦି ସେ ମରିଯିବ, ଏମାନେ ଦୁଇ ଜଣ ମଲା ଭଳିଆ, ସେ ମୋତେ ଆଉ ଛାଡ଼ିବେ। ନାରାୟଣ କହିଲେ, ସେ ବିଷୟ ଚିନ୍ତା କରନ, କିଛି ହେବନି, ଯାଅ। ନାରାୟଣ ଯେତେବେଳେ ଅଭୟ ଦେଲେ, ନାରଦ ଗଲେ ସେଇ ରାଜ୍ୟକୁ, ନାରଦ ମୁନିଙ୍କୁ ଦେଖିକି ସେ ରାଜ୍ୟର ସମସ୍ତେ ରାଜା ନିଜେ ଆସିକି

ଆସନ୍ତୁ ମୋ ପୁତ୍ର ସହିତ ଦେଖା କରିବେ। ନାରଦ ଆଉ କ'ଣ କରିବେ, ନାରାୟଣ ତ ଅଭୟ ଦେଇଛନ୍ତି, ହଉ ଦେଖିବା କହିକି ସେ ପୁତ୍ର ପାଖକୁ ଗଲେ। ଆଶ୍ଚର୍ଯ୍ୟର କଥା, ସେ ପୁଅର ମୁହଁରୁ ଗୋଟେ ଜ୍ୟୋତି ବାହାରିଲା, ପୁରା ସେ ପୁଅଟା ତେଜିଆନ ହେଇଗଲା, ଏତେ ଛୋଟ ପିଲାଟା। ଆଉ ନାରଦଙ୍କୁ ଦେଖି ହସିଲା। ନାରଦ ପଚାରିଲେ, କହିଲେ ମୁଁ ତମକୁ ଗୋଟେ କଥା ପଚାରିବାକୁ ଆସିଛି ଯେ ସତ୍ସଙ୍ଗ କରିବା ଦ୍ୱାରା କ'ଣ ଲାଭ ହୋଇଥାଏ, ମୁଁ ନାରାୟଣଙ୍କ କହିବା ଅନୁସାରେ ତମକୁ ପଚାରିବା ପାଇଁ ଆସିଛି। ସେ ପୁଅ ହସିକି କହିଲା, ମାନେ ରାଜା ପୁଅ ଯିଏ, ସେ ହସିକି କହିଲେ, କହିଲେ ମୁନି, ଏତେବେଳ ପର୍ଯ୍ୟନ୍ତ ଆପଣ ଆହୁରି ଆପଣଙ୍କ ପ୍ରଶ୍ନର ଉତ୍ତର ପାଇନାହାନ୍ତି। ନାରଦ ପଚାରିଲେ, ସେଇଟା ପୁଣି କେମିତି? ନା ପ୍ରଥମେ ଯେଉଁ ଏଣ୍ଡୁଅ ସାଙ୍ଗରେ କଥା ହେବା ପାଇଁ ଆପଣ ଆସିଥିଲେ, ସିଏ ମୁଁ ହିଁ ଥିଲି, ମୋତେ ଏଣ୍ଡୁଅ ଜନ୍ମ ମିଳିଥିଲା। କିନ୍ତୁ ଆପଣଙ୍କ ଭଳିଆ ଯେତେବେଳେ ଏତେ ମହାନ ଲୋକଙ୍କ ସାଙ୍ଗରେ ମୋର ଦେଖା ହେଲା, ଆପଣଙ୍କର ସାଙ୍ଗେ ଦେଖା ହେବାର ଏତେ ପୁଣ୍ୟ ଫଳ ଯେ ଆପଣଙ୍କୁ ଦେଖୁ ଦେଖୁ ମୋତେ ଏଣ୍ଡୁଅ ଜନ୍ମରୁ ମୁକ୍ତି ମିଳିଗଲା, ଆଉ ଟିକିଏ ଉପର ଜନ୍ମକୁ ମୁଁ ଗଲି, ଗୋଟେ ସୁନ୍ଦର ପକ୍ଷୀ ଜନ୍ମ ପାଇଲି। ପୁଣି ଆପଣ ଯେତେବେଳେ ମୋ ପାଖକୁ ଆସିଲେ, ଆପଣଙ୍କର ସତ୍ସଙ୍ଗ ମୋତେ ମିଳିଲା, ମୋ ପୁଣ୍ୟର ମାତ୍ରା ଆହୁରି ବଢ଼ିଗଲା, ମୁଁ ସେଇ ପକ୍ଷୀ ଜନ୍ମରୁ ସାଙ୍ଗେ ସାଙ୍ଗେ ମୁକ୍ତି ହୋଇଗଲି, ମୁକ୍ତି ହୋଇକି ରାଜା ଘରେ ଜନ୍ମ ହେଲି, ରାଜକୁମାର ହୋଇକି। ପୁଣି ଯେଉଁ ରାଜା ବହୁତ ଆଗ୍ରହୀ ଥିଲେ ଗୋଟେ ପୁତ୍ର ସନ୍ତାନ ପାଇଁ, ତାଙ୍କ ଘରେ ଏତେ ବଡ଼ ଚକ୍ରବର୍ତ୍ତୀ ରାଜା ଘରେ ମୁଁ ଜନ୍ମ ହେଲି। ଯେକୌଣସି ଜୀବ 84 ଥର ବିଭିନ୍ନ ପ୍ରକାର ଜନ୍ମ ନେଲା ପରେ ଯାଇକି ମଣିଷ ଜନ୍ମ ପାଇଥାଏ। ପୁଣି ମଣିଷ ଜନ୍ମରେ ରାଜା ଘରେ ଜନ୍ମ ହେବା ବହୁତ ଭାଗ୍ୟର କଥା, କେତେ ଜନ୍ମର ତପସ୍ୟା ଫଳରେ ରାଜା ଘରେ ଜନ୍ମ ହେବାର ଭାଗ୍ୟ ମିଳିଥାଏ। କିନ୍ତୁ ଆପଣଙ୍କ ସତ୍ସଙ୍ଗର ପ୍ରଭାବ ଏମିତି ଯେ ଆପଣଙ୍କର ଏତେ କମ୍ ସମୟ ସମ୍ପର୍କ ଆପଣଙ୍କ ସାଙ୍ଗରେ ମୋର ଦେଖା ସାକ୍ଷାତରେ ଆପଣଙ୍କ ସାଙ୍ଗେ ସାଙ୍ଗ ହେବାର ଫଳ ମୋତେ ଏତେ ଭଲ ମିଳିଲା ଯେ ମୁଁ ରାଜା ଘରେ ଜନ୍ମ ହେଲି, କେତେ ଶୀଘ୍ର ଆପଣଙ୍କ ସାଙ୍ଗରେ ଜନ୍ମ ହେବାର ମୋର ପ୍ରମୋସନ ହୋଇଗଲା, ମାନେ ମୋର ପାପ ସବୁ କଟିଗଲା, ମୋତେ ପୁଣ୍ୟର ଫଳ ମିଳିଲା। ତେଣୁ ସତ୍ସଙ୍ଗର ମହିମା ବିଷୟରେ ଆପଣଙ୍କୁ ମୁଁ ଆଉ କ'ଣ କହିବି, ଆପଣଙ୍କ ଭଳିଆ ସାଙ୍ଗ ପାଇକି ମୁଁ ଧନ୍ୟ ହେଲି, ଆଉ ମୋ ଜୀବନ ବି ଧନ୍ୟ ହେଲା, କହିକି ସେ ରାଜକୁମାର ପ୍ରଣାମ କଲେ ନତମସ୍ତକ ହୋଇକି। ସେଇଠୁ ନାରଦ ଦେଖିଲେ, କହିଲେ ସତ କଥା, ସତ୍ସଙ୍ଗର ମହିମା ତ ନିଶ୍ଚୟ ରହିଛି, ମୁଁ ତ ନିଜେ ଦେଖିଲି ଆଖିରେ, କହିକି ସେ ରାଜକୁମାରଙ୍କୁ ଆଶୀର୍ବାଦ କଲେ, ଆଉ କହିଲେ ତୁମେ ଯଶସ୍ୱୀ ରାଜା ହୁଅ, ଭଗବାନ ବିଷ୍ଣୁଙ୍କର ସବୁବେଳେ ତୁମ ପ୍ରତି ଆଶୀର୍ବାଦ ରହିଥାଉ, ମୋର ବି ଆଶୀର୍ବାଦ ରହିଛି, ଏମିତି କହିକି ନାରଦ ସେଇ ରାଜକୁମାରଙ୍କୁ ଆଶୀର୍ବାଦ କରି ପୁଣି ନାରାୟଣ ନାରାୟଣ ଜପିକି ପ୍ରଭୁ ଭଗବାନଙ୍କ ପାଖକୁ ଚାଲିଗଲେ ବୈକୁଣ୍ଠପୁରକୁ। ଗପ କେମିତି ଲାଗିଲା? ସବୁବେଳେ ଭଲ ପିଲାଙ୍କ ସାଙ୍ଗରେ ସାଙ୍ଗ ହେବ, ଆଉ ସବୁବେଳେ ଭଲ ଅଭ୍ୟାସ କରିବ, ସତ କହିବ, ବଡ଼ମାନଙ୍କୁ ସମ୍ମାନ ଦେବ, ସାନମାନଙ୍କୁ ସ୍ନେହ କରିବ, ସବୁବେଳେ ସତ୍ ବାଟରେ ଚାଲିବ, ତାହେଲେ ଜୀବନରେ ଶାନ୍ତି ପାଇବ ଆଉ ଉନ୍ନତି ମଧ୍ୟ କରିବ।

0: ଶୁଣୁଥିଲେ ଶିଶୁ ରାଇଜ କାର୍ଯ୍ୟକ୍ରମ, ଉପସ୍ଥାପନାରେ ଥିଲେ ବବିତା ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘଡ଼ିରେ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପରବର୍ତ୍ତୀ ସୁଗମ ସଙ୍ଗୀତଟି ଶୁଣନ୍ତୁ। ଋଷିକେଶ ପଣ୍ଡାଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ଦେବାଶିଷ ମହାପାତ୍ର।

0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଜ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 9:00 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 10:00 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ, ପ୍ରସ୍ତୁତ କରୁଛୁ ଆମର ପ୍ରାୟୋଜିତ

0: ଚାହୁଁଛନ୍ତି ସାର୍ ବସୁଛନ୍ତି, କୁହନ୍ତୁ, ପଚାରନ୍ତୁ।
1: ମୁଁ ଏମିତି ସବୁବେଳେ ଆକ୍ଟିଭ ରହେ, କିନ୍ତୁ ବେଳେବେଳେ ଯୋଉ ସିଲେଇ ମେସିନ ରଖିଛି, ସିଲେଇ କଲାବେଳେ ଯୋଉ ପେଡେଲ ମାରନ୍ତିନି କି,
0: ଆଜ୍ଞା,
1: ସେତେବେଳେ ମୋର ଆଣ୍ଠୁଟା ଟିକେ ଦରଜ ଦିଏ। ଏମିତିରେ ତ ଖାଲିରେ ଦରଜ ହୁଏନି, ଖାଲି ପେଡେଲ ମାରିଲା ବେଳେ ଦରଜ ହୁଏ, ଆଉ ବେଳେବେଳେ ଏମିତି ଉଠିକି ବସିଲା ବେଳେ, ବୟସ ହେଲାଣି ବୋଲିକି ସେମିତି ହଉଛି ନା କଣ ମୁଁ ଜାଣିପାରୁନି, ବସିକି ଉଠିଲା ବେଳେ ଆଣ୍ଠୁଟା ଦରଜ ହଉଛି, ତାପରେ ନର୍ମାଲ ହେଇଯାଉଛି। ସେଇଟା ପାଇଁ କିଛି ମୋତେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡିବ କି?
2: ନାଇଁ, ଦେଖନ୍ତୁ, ଆପଣ ଯୋଉ ସିଲି ମେସିନ୍ରେ କାମ କରୁଛନ୍ତି, ଜେନେରାଲି ଆମେ କ'ଣ ଗୋଡ଼ରେ ବାରମ୍ବାର ପେଡେଲ ମାରୁଥାଉ, ଆଣ୍ଠୁଟା ଏମିତି ବାରମ୍ବାର ବାରମ୍ବାର ମୁଭ୍ ହେଉଥାଏ, ଏଥିରେ କ'ଣ ହୁଏ, ଆପଣଙ୍କର ମସଲ ଗୁଡ଼ା ସବୁ ଫ୍ୟାଟିକ୍ ହେଇଯାଏ। ଦୋ ଆଣ୍ଠୁ ଉପରେ ବେଶୀ ପ୍ରେସର ପଡ଼େନି, କିନ୍ତୁ ମାଂସପେଶୀ, ଜଙ୍ଘର ମାଂସ ଆଉ ଗୋଡ଼ର ଯେଉଁ ପୁଟିଆଟା ଅଛି, ତା ଉପରେ ଅତ୍ୟଧିକ ପ୍ରେସର ପଡ଼େ। ସେଇଥିପାଇଁ ଆପଣ ଯେତେବେଳେ ବହୁତ ସମୟ ବସିକି ଠିଆ ହେବେ, ସେତେବେଳକୁ ବହୁତ କଷ୍ଟ ହେଲା ଭଳିଆ ଲାଗିବ। ବୁଝିପାରିଲେ? ତ ମୁଁ ୟା ପାଇଁ ଆପଣଙ୍କୁ ରେକମେଣ୍ଡ କରିବି, ଆପଣ ଲଙ୍ଗ ଷ୍ଟାଣ୍ଡିଂ, ବହୁତ ସମୟ ଧରି ବସି ରୁହନ୍ତୁନି କାମ କରିଲା ବେଳେ, 10-15 ମିନିଟ୍ କାମ କରି ଉଠିକି ଟିକେ ଠିଆ ହେଇ ଚାଲି ଦେଇକି ଆସି ତାପରେ କାମ କରନ୍ତୁ। ତା ସହିତ ଗୋଡ଼ର ଟିକେ ଏକ୍ସରସାଇଜ, ଷ୍ଟ୍ରେଚିଂ ଏକ୍ସରସାଇଜ ଟିକେ କରିଲେ ଆପଣଙ୍କୁ ବହୁତ ଭଲ ରହିବ।
3: କେମିତି
0: ଅଛନ୍ତି କହିଲେ ପ୍ରଥମେ?
3: ବହୁତ ବଢିଆ ଅଛି, ଆଉ ଏବେ ଦିଦି ପାଗ ବଢିଆ ରହୁଛି, ସେଥିପାଇଁ ଆହୁରି ଭଲ ଲାଗୁଛି।
0: ଯାହା ହଉ, ବଢିଆ ଲାଗିଲା, ବଢିଆ ଅଛି କହିଲେ ମାନେ ଆମକୁ ବଢିଆ ଲାଗୁଛି, ଆମ ଶ୍ରୋତା ବନ୍ଧୁ ମାନେ ଭଲ ଅଛନ୍ତି ମାନେ ଆମେ ବଢିଆ ଅଛୁ। ହଁ, ଆପଣ ତ ଜାଣିଛନ୍ତି ଆଜି ଆମର ବିଷୟବସ୍ତୁ ରହିଛି ଆଣ୍ଠୁ ଗଣ୍ଠି ବାତ।

0: ଦୁଇରେ ଆପଣ ମେଡ଼ିସିନ୍ ମେଡ଼ିସିନ୍ ସାଧାରଣତଃ ଆମେ ପେନ୍ ପାଇଁ କ'ଣ ଦେଉ, ପେନ୍ କିଲର୍ ହିଁ, ସେଗୁଡ଼ା ବି ଲଙ୍ଗ୍ ଟାଇମ୍ ଖାଇବା ଭଲ ନୁହେଁ। ମେଡ଼ିସିନ୍ ଇନ୍ ଜେନେରାଲ୍ ଆପଣ ପେନ୍ କିଲର୍ ଯାହା ବି ହେଇଥାଉ, ସବୁ ଜିନିଷର ସାଇଡ୍ ଇଫେକ୍ଟ କିଛି ନା କିଛି ଅଛି। ଆପଣ କେତେ ଦିନ ପେନ୍ କିଲର୍ ଖାଇବେ? ବହୁତ ଲୋକ ଅଛନ୍ତି ଯେଉଁମାନେ ଏମିତି 2 ବର୍ଷ 4 ବର୍ଷ 5 ବର୍ଷ ପେନ୍ କିଲର୍ ଖାଇ ଖାଇ ଖାଇ ଖାଇ ଖାଇ ଖାଇ ଆସିଥିବେ, ଲାଷ୍ଟକୁ କିଡ଼ନୀ ଫେଲିୟର୍
1: ସାଇଡ୍ ଇଫେକ୍ଟ ହେଲା।
0: କାରଣ ପେନ୍ କିଲର୍ ଅଧିକ ଖାଇଲେ କିଡ଼ନୀ ଫେଲିୟର୍ ହେବ, ବୁଝିପାରୁଛନ୍ତି?

0: ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର, ଆପଣଙ୍କ ସମକକ୍ଷ ଯେତିକି ଅଛନ୍ତି ସମସ୍ତେ ସବୁବେଳେ ଖୁସିରେ ଶାନ୍ତିରେ ଦେହ ଭଲ ଥାଉ।
1: ଦେଖନ୍ତୁ ସାର୍, ଆମେ ବହୁତ ଖୁସିରେ, କାରଣ ସବୁବେଳେ ଆମେ ଦେଶୀ ଖାଦ୍ୟ ଖାଉ, ତେଲ ମସଲା ଠୁ ବହୁତ ଦୂରେ, ନିଶା ପାନ ଠୁ ବହୁତ ଦୂରେ, ପରିଶ୍ରମ କରି ଖାଉ। ଆଜିକା ଡେଟ୍ରେ ଯୋଉ ବିଜ୍ଞାନ ଟେକ୍ନୋଲୋଜି ହେଇଗଲା, ସେ ଜିନିଷ ବହୁତ କମ୍ ବ୍ୟବହାର କରୁ, ସେଥିପାଇଁ ବହୁତ ଭଲରେ ସୁସ୍ଥରେ ଅଛୁ।
2: ଆପଣ ତ ବଢିଆ, ଆପଣ ମାନେ ସାର୍ଙ୍କର କାମଟା ଆପଣ କରିଦେଲେ ବୋଧେ ଆଜି, ନାଇଁ କି? ତଥାପି ଆମର ଯେହେତୁ ବିଷୟବସ୍ତୁ ଅଛି ଆଣ୍ଠୁ ଗଣ୍ଠି ବାତ, ଆକୁ ନେଇକି ଆପଣଙ୍କର କଣ ସମସ୍ୟା ଅଛି ନା ସାର୍ଙ୍କଠୁ କିଛି ବୁଝିବାର ଅଛି ନା କଣ କହିଲେ ପଚାରିଲେ?
1: ଦେଖନ୍ତୁ ମ୍ୟାଡମ, ମୋର ତ କିଛି ସମସ୍ୟା ନାହିଁ, ମୋ ସାନା ତାଙ୍କର ଅଛି, ଆସି 75-80 ବର୍ଷ ତାଙ୍କ ବୟସ ହେଲାଣି। ତାଙ୍କର ଆଣ୍ଠୁ ସବୁବେଳେ ଆମେ ବିନ୍ଧା ଚିଟିକା କରୁଛି, କିଛି କାମ ମାନେ ବିଶେଷ କରି ଶୀତ ଦିନ ହେଲେ ବେଶୀ ହଉଛି। କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି, ଆଣ୍ଠୁ ଗଣ୍ଠି ନ ହବା ପାଇଁ ଆମେ କଣ କରିବା? ଆଣ୍ଠୁ ଗଣ୍ଠି ହବାର ୟାର ମୁଖ୍ୟ କାରଣ କଣ?
0: ଦେଖନ୍ତୁ, ଆଣ୍ଠୁ ଗଣ୍ଠି ହେବାର ଯୋଉ ମୁଖ୍ୟ କାରଣ ଆପଣ ମୋତେ ପଚାରିଲେ, ସେଇଟା ଆକ୍ଚୁଆଲି ଏତେ ସିମ୍ପଲ୍ ନୁହେଁ, ବୁଝିପାରିଲେ? ସେଇଟା ବହୁତ ସାରା କାରଣ ହେଇକି ସେଇଟା ହେଇପାରେ। ଆପଣ ଠିକ୍ରେ ଏକ୍ସରସାଇଜ୍ କରୁନଥିବେ, ଆପଣଙ୍କ ଆଣ୍ଠୁରେ ଆଗରୁ ମାଡ଼ ହେଇଥିବ, ଆପଣଙ୍କ ମାନେ ଖାଇବା ପିଇବା ଠିକ୍ ନଥିବ, ଜୀବନଶୈଳୀ ଠିକ୍ ନଥିବ, ଏଇସବୁ ଜିନିଷରୁ ଆପଣଙ୍କୁ ହେଇପାରେ। କି ଅତ୍ୟଧିକ ଓଜନ ଥିବ, ଆପଣ ଆଣ୍ଠୁଟା ଦରକାରରୁ ଅଧିକ ବ୍ୟବହାର କରୁଥିବେ, ବୁଝିପାରିଲେ? ଏଇସବୁ ଜିନିଷରୁ ଆର୍ଥରାଇଟିସ୍ ଜଲ୍ଦି ହୁଏ। ୟାକୁ ରଖିବାରୁ ଆମେ କଣ କରିପାରିବା? ଯୋଉ ଜିନିଷଟା ଆପଣ କହିଲେ ମତେ ଜଷ୍ଟ ପୂର୍ବରୁ କହୁଥିଲେ, ଯେ ଆମେ ଡେଲି ଏକ୍ସରସାଇଜ୍ କରୁଛୁ, ଠିକ୍ରେ ଖାଆପିଅ କରୁଛୁ, ଶାନ୍ତିରେ ଅଛୁ, ଏଇସବୁ ହିଁ ଜିନିଷ। ଏକ୍ସରସାଇଜ୍ ହେଉଛି ସବୁଠୁ ସିମ୍ପଲ୍ ଜିନିଷ ଯୋଉଟା ଆପଣଙ୍କୁ ଫିଟ୍ ଆଉ ଆପଣଙ୍କ ଆଣ୍ଠୁକୁ ଭଲ ରଖିବ। ସବୁବେଳେ ଦିନକୁ ଘଣ୍ଟେ ଏକ୍ସରସାଇଜ୍ କରନ୍ତୁ, କିଛି ନହେଲେ ମର୍ଣ୍ଣିଂ ୱାକ୍ କରନ୍ତୁ, ସୂର୍ଯ୍ୟ କିରଣ ମିଳିବ, ଦେହକୁ ଭିଟାମିନ୍ ଡି ମିଳିବ, ଆପଣ ଚାଲିଲେ ଆପଣଙ୍କ ଆଣ୍ଠୁ ଗଣ୍ଠି ସବୁ ଷ୍ଟ୍ରଙ୍ଗ ରହିବ। ଦେଖନ୍ତୁ, ସାଧାରଣତଃ ଖାଦ୍ୟରେ ଆପଣ ଯଦି ପ୍ରୋଟିନ୍ ଆସିୟ ଜିନିଷ ଅଧିକ ଖାଉଛନ୍ତି, କିଛି ସମୟ ପୂର୍ବରୁ ଜଣେ ଭଉଣୀ କଲ୍ କରିଥିଲେ ଯେ ୟୁରିକ୍ ଏସିଡ୍, ତ ୟୁରିକ୍ ଏସିଡ୍ ଯଦି ଆମ ଡ୍ୟାମେଜ୍ ମାନେ ୟୁରିକ୍ ଏସିଡ୍ ଦେହରେ ଅଧିକ ବିଲ୍ଡଅପ୍ ହେଉଛି, ଆମର ପ୍ରୋଟିନ୍ ଆସିୟସ୍ ଜିନିଷ ଯେଉଁମାନେ ଅଧିକ ଖାଉଛନ୍ତି, ଆମ ବଡ଼ିରେ ଠିକ୍ରେ ମେଟାବୋଲାଇଜ୍ ହେଇପାରୁନି, ଯଦି ୟୁରିକ୍ ଏସିଡ୍ ଅଧିକ ରହୁଛି, ସେଗୁଡ଼ା ଜଏଣ୍ଟରେ ଡିପୋଜିଟ୍ ହେଉଛି, ତାହେଲେ ଆପଣଙ୍କ ଆଣ୍ଠୁଟା ଖରାପ ହେବାର ଚାନ୍ସେସ୍ ବଢ଼ିବ। ତ ସୁଷମା ଖାଦ୍ୟ ଖାଆନ୍ତୁ, ଠିକ୍ ପରିମାଣରେ ଖାଆନ୍ତୁ, ସେତିକି ମୋର ଦେନ୍ ଏନଫ୍।
2: ମାନେ ସିଧା ଭାବରେ କହିବାକୁ ଗଲେ ଆମ ଥାଳିରେ ଭାତ ଅଧିକ, ତରକାରୀ କମିଯାଉଛି, ଖୋଲା କଥା। ସେଇଟା ଆକ୍ଚୁଆଲି ଓଲଟା ହେବା କଥା, ଯେ ଆମର ତରକାରୀ ଅଧିକ ହେଇଥିବ, ସାଲାଡ୍ ଥିବ ଖାଦ୍ୟରେ।
0: ଆପଣ ଯେତିକି ପଇସା କମଉଛନ୍ତି, ମତେ ଦରକାର ମାସକୁ 1000 ଟଙ୍କା, କିନ୍ତୁ ମୋର 2000 ଟଙ୍କା ଆସିଲା, ମୁଁ କମେଇଲି 2000 ଟଙ୍କା, 1000 ଟଙ୍କା ମୁଁ ଖର୍ଚ୍ଚରେ ଗଲା, ଆଉ 1000 ଟଙ୍କା କଣ କରିବି? ବ୍ୟାଙ୍କରେ ରଖିବି, ସେଭିଂ କରିବି, ଠିକ୍ କଥା? ତ ଆମ ବଡିକୁ ସପୋଜ୍ ଆମକୁ ଦରକାର 1600 କିଲୋ କ୍ୟାଲୋରି କି 1800 କିଲୋ କ୍ୟାଲୋରି, ମୁଁ 2000 କି 3000 କିଲୋ କ୍ୟାଲୋରି ଖାଇଲି, ବହି ମାନେ ଆମ ଦେହ 1800 କିଲୋ କ୍ୟାଲୋରି ଖର୍ଚ୍ଚ କଲା, ଆଉ 1200 କିଲୋ କ୍ୟାଲୋରି କ'ଣ କରିବ? ବଡି ଷ୍ଟୋର୍ କରିବ, ସେଇଟା ଚର୍ବିର ଚର୍ବି ଆକାରରେ ଷ୍ଟୋର୍ ହେବ। ସେ ଷ୍ଟୋର୍ ହେଇ ହେଇ ହେଇ ହେଇ କ'ଣ ହେବ? ଦେହର ଓଜନ ବଢ଼ିବ, ଦେହର ଓଜନ ବଢ଼ିଲେ କ'ଣ ହେବ? ଅନ୍ନେସେସରି ଆଣ୍ଠୁ ଉପରେ ପ୍ରେସର୍ ବଢ଼ିବ,
1: ବୁଝିପାରିଲେ?

0: ପଞ୍ଚାନନ ପଟ୍ଟନାୟକ କହୁଛି।
1: ପଞ୍ଚାନନ ବାବୁ କେମିତି ଅଛନ୍ତି କହିଲେ?
0: ହଁ ମ୍ୟାଡ଼ାମ ଭଲ ଅଛି ଯେ, ଆଉ ମୁଁ ତ ସକାଳୁ ଉଠିଲେ ସବୁ ଗଣ୍ଠି ଯାକ ବେଶୀ ପେନ୍ ହେଉଛି, ଚାଲିପାରୁନି ଉଠିପାରୁନି, ମୁଁ ଗୋଟେ ହ୍ୟାଣ୍ଡିକ୍ୟାପ୍ଟେ ବୁଝିଲି।
1: ଆଜ୍ଞା ଆଜ୍ଞା, ଆପଣ ସାର୍ଙ୍କୁ କୁହନ୍ତୁ ଆପଣଙ୍କର ସମସ୍ୟା କ'ଣ ରହୁଛି, କ'ଣ ଅସୁବିଧା ହେଉଛି, କେବଳ ବିନ୍ଧା ହେଉଛି ନା ଆପଣ କ'ଣ ଆଉ ଜାଣିବାକୁ ଚାହୁଁଛନ୍ତି?
0: ନାଇଁ ଗୋଡ଼ ହାତ ଖାଲି ଗଣ୍ଠି ଯାକ ବେଶୀ ପେନ୍ ହେଉଛି, ସକାଳୁ ଉଠି ହେଉନି, ଆଉ ଦିନ ଯାକ ଯାହା ଚାଲିବ କି ଜାଣିପଡ଼ୁନି। ଆଉ ସକାଳୁ ଉଠି ବୋଲେ ଆଣ୍ଠୁରୁ ଗଣ୍ଠି ଗୋଡ଼ ହାତ ସବୁ ଯାକ ପେନ୍ ହେଉଛି, ବେଶୀ ଉଠି ହେଉନି ଆଉ।
2: ଆଚ୍ଛା ପଞ୍ଚାନନ ବାବୁ, ଏଇଠି ଗୋଟେ କ୍ୱେଶ୍ଚିନ୍ ପଚାରିବି ଆପଣଙ୍କୁ। ନମସ୍କାର, ଆପଣ ସକାଳୁ ଯେତେବେଳେ ଉଠୁଛନ୍ତି ଆପଣଙ୍କ ଅଣ୍ଟା ପୁରା ଟାଇଟ୍ ଲାଗୁଛି, ବେଡ୍ରେ ପୁରା ଷ୍ଟିଫ୍ ହେଇଯାଉଛି, ଉଠିବାକୁ ଅଧଘଣ୍ଟା ଘଣ୍ଟେ ଲାଗୁଛି?
0: ସାର୍ ମୁଁ ତଳେ ଶୋଉଛି, ମୁଁ ବେଡ୍ରେ ଶୋଉନି।
2: ଆଚ୍ଛା, ମାନେ ସେଇ ତଳୁ ଶୋଇକି ଉଠିଲା ବେଳକୁ ଆପଣଙ୍କୁ ବହୁତ କଷ୍ଟ ହେଉଛି, ଅଣ୍ଟା ଘଣ୍ଟା ଦରଜ ହେଉଛି କି?
0: ନାଇଁ ଅଣ୍ଟା ନାହିଁ, ଖାଲି ପାଦ ଯାକ, ମୁଁ ଗୋଟେ ଭିନ୍ନକ୍ଷମ ହ୍ୟାଣ୍ଡିକ୍ୟାପ୍ଟ ବୁଝିଲେ।
2: ଆଚ୍ଛା

0: ଜାଣିବି।
1: ଆଚ୍ଛା ଦେଖନ୍ତୁ,
0: ହଁ
1: ବାତର ଯେଉଁ ଲକ୍ଷଣ ମୁଁ ଆପଣଙ୍କର ରହୁଛି, ଫାର୍ଷ୍ଟ ଜିନିଷ ତ ହେଉଛି ଆପଣଙ୍କ ଦରଜ ହେବ, ସ୍ୱେଲିଂ ହେବ,
0: ଫୁଲିଯିବ,
1: ଆଣ୍ଠୁ ଫୁଲା ରହିବ, ଦରଜ ହେବ, ଯେମିତି ଆପଣଙ୍କୁ ବୁଝିଲି ବସିକି ଉଠିବାଟା କଷ୍ଟଦାୟକ ରହିବ, ଚାଲିବାଟା ସାଧାରଣତଃ ଟିକେ 5-10 ମିନିଟ୍ ଚାଲି ଦେଉଛି, ତାପରେ ଚାଲିଲା ବେଳକୁ କଷ୍ଟ ହେଉଛି, ବସିକି ଉଠିପାରୁନି, ଟକା ମାଡ଼ିକି ବସିପାରୁନି, ସିଡ଼ି ଚଢ଼ା ଉଠା କରିପାରୁନି, ଏଇଗୁଡ଼ା ସାଧାରଣତଃ ସିମ୍ପଟମ୍ ରହୁଛି ଯେ ଆର୍ଥରାଇଟିସ୍।
0: ନର୍ମାଲି ଚାଲି ମାନେ ଆମେ ଯଦି ପରିଶ୍ରମ କଲେ ଚଲାବୁଲା କଲେ ଆଣ୍ଠୁ କାଟୁଛି, କିନ୍ତୁ ଏଠାରେ ଫୁଲାଟା ଗୋଟେ ହେଉଛି,
1: ଦେଖନ୍ତୁ ଆପଣ ଯେତେବେଳେ
0: ହଠାତ୍ ଆମେ ଜାଣିପାରିବାନି ନା, ପରିଶ୍ରମ ଟିକେ କଲେ ଆମେ କାଟୁଛି ବୋଲି ଭାବି ଦେଉଛେ,
1: ହଁ ଏଇଟା ଗୋଟେ ଦିନର ପ୍ରୋବ୍ଲେମ ହେ, ଆପଣ ମାଡ଼ ହେଲା
0: ହଁ
1: ଏଇଟା ଧୀରେ ଧୀରେ ଧୀରେ ଧୀରେ ଆଗ୍ରାଭେଟ୍ ହେଇଯିବ,
0: ବଡ଼ି ବଡ଼ିକି ଯିବ,
1: ଆଉ ଏଇଟା ଏଇ ଯେଉଁ ଚେଞ୍ଜେସ୍ ହେଉଛି ଗୋଟେ ଦିନରେ ଚେଞ୍ଜ ହେବନି, ଇଟ୍ ଟେକ୍ସ ମନ୍ଥସ୍ ଟୁ ଇୟର୍ସ, ମାସ ମାସ ଧରିକି ବର୍ଷ ବର୍ଷ ଧରିକି ଏ ପ୍ରୋବ୍ଲେମଟା ରହିବ। ଯେଉଁ ବି ପେସେଣ୍ଟ ଆସୁଛି ଆମ ପାଖକୁ, ସେ କେବେ କହୁଛି ସାର୍ କାଲିଠୁ ମୁଁ ଆଣ୍ଠୁଟା ବିନ୍ଧୁଛି, ସେ କହୁଛି ସାର୍ ମୋର 6 ମାସ ହେଲା ଆଣ୍ଠୁ ବିନ୍ଧୁଛି କିନ୍ତୁ ଭଲ ହେଉନି, ଲଙ୍ଗ ଷ୍ଟାଣ୍ଡିଂ ପେନ୍, ସେଇଥିରୁ ଆପଣ ଜାଣିବେ ଯେ ଦିସ୍ ମାଇଟ୍ ବି ଆର୍ଥରାଇଟିସ୍।
0: ବାସ୍ ଜାଣିପାରିଲେ ଆପଣ?
2: ହଁ ଜାଣି, ଯେଉଁ ବର୍ଷ ହେଲେ ଆଣ୍ଠୁ ଯେଉଁ ପେନ୍ ହେଉଛି ସେଇଟା ବି କ'ଣ ବାତର ଲକ୍ଷଣ?
0: ବଢ଼ିଆ କଥା,
1: ଭଲ କୋଶ୍ଚିନ୍ଟେ ପଚାରିଲେ ମା। ଦେଖନ୍ତୁ ବୟସ, ଆମର ବୟସ ହେଲେ ଯେମିତି ଆମ ଚୁଟି ଧଳା ହେଉଛି, ତ ସେମିତି ଆମେ ବୟସ ହେଲେ ଆମର କାର୍ଟିଲେଜ୍ ବି ଯେତେ ଇଲାଷ୍ଟିସିଟି ଥାଏ ସେତେ ଇଲାଷ୍ଟିକ୍ ରହେନି, ଧୀରେ ଧୀରେ କମି କମି ଯାଏ, କାର୍ଟିଲେଜ୍ ଚେଞ୍ଜେସ୍ ଯେଉଁଟା ହୁଏ ସେଇଟା ବୟସ ହେଲେ ସମସ୍ତଙ୍କୁ ହେବ, କିନ୍ତୁ ସମସ୍ତଙ୍କୁ ଆର୍ଥରାଇଟିସ୍ ହେବ ବୋଲି ମାନେ ନାହିଁ। ମୋର ଦେନ୍ ଯଦି 60 ଇୟର୍ସ ଆମେ ଦେଖିବା, ଆରାଉଣ୍ଡ 40-50% ଲୋକଙ୍କୁ ଆର୍ଥରାଇଟିସ୍ ହେବ, ଆଉ 40-50% ଲୋକଙ୍କୁ ଆର୍ଥରାଇଟିସ୍ ହୁଏ ନାହିଁ, ତାଙ୍କ କାର୍ଟିଲେଜ୍ ଧୀରେ ଧୀରେ ଡ୍ୟାମେଜ୍ ହୁଏ, ଇନଇଲାଷ୍ଟିକ୍ ହେଇଯାଏ, କିନ୍ତୁ ତା ମାନେ ନାହିଁ ଯେ ତାଙ୍କୁ ଆର୍ଥରାଇଟିସ୍ ହେବ। ଆପଣ ଦେଖିଥିବେ ଆମ ପୂର୍ବପୁରୁଷମାନଙ୍କର ଦାଦା କି ଜେଜେଙ୍କ ଅମଳରୁ ସେମାନଙ୍କ ଲୋକ, ଏଇ ଜଷ୍ଟ ପୂର୍ବ ଆମେ ଯେମିତି କଲ୍ରେ କଥା ହଉଥିଲେ, ତାଙ୍କ ଜେଜେମା ତାଙ୍କ ମା ନିଜେ 80 ବର୍ଷରେ ବି ଚାଲୁଛନ୍ତି, କାହିଁକି? କାରଣ ତାଙ୍କ କାର୍ଟିଲେଜ୍ ଭଲ ଥିବ। ବୟସ ଅଧିକ ହେଇଗଲା ମାନେ ନୁହେଁ ଯେ ଆର୍ଥରାଇଟିସ୍ଟା ନିଶ୍ଚୟ ହେବ, ବୁଝିପାରିଲେ?
0: ଏବେ ଯୋଉ ଆମେ କଥା ହଉଥିଲେ, ସେ କହିଲେ ଯେ ଶୀତ ହେଲେ ତାଙ୍କୁ ଅଧିକ କଷ୍ଟ ହଉଛି, ତ ତା ମାନେ ଆମର ଯୋଉ ବେଦନା ଉପରେ ବା ଏଇ ଯୋଉ କଷ୍ଟ ଉପରେ ପାଣିପାଗର କି ପ୍ରଭାବ ରହୁଛି?
1: ସାଧାରଣତଃ ନଥାଏ, ସାଧାରଣତଃ ସେମିତି କିଛି ପ୍ରଭାବ ନଥାଏ,
0: ପ୍ରାୟତଃ ଶୀତ ଦିନ ସମସ୍ତେ କହନ୍ତି ଥଣ୍ଡା ବି
1: ହୁଅନ୍ତି, ଥଣ୍ଡା ପଡିଲେ ଟିକେ ଦେହଟା କଷ୍ଟ ହଉଛି, କାରଣ ଆମେ ଟିକେ କ'ଣ ଆମ ଏନର୍ଜି ଟିକେ ଡାଉନ ହେଇଯାଏ।
0: ଆପଣ କହିଲେ ଯୋଉ ଯଦି ଲଙ୍ଗ ଟାଇମ୍ ପାଇଁ ଯଦି ଆମର ବିନ୍ଧାଟା ରହୁଛି, ତାପରେ ଆମେ ଜାଣିବୁ ଯେ ସେଟା ଆଣ୍ଠୁ ବାତକୁ ଯାଉଛି କି କ'ଣ, ତାହେଲେ ଆମେ କେବେ ଡାକ୍ତରଙ୍କୁ ଦେଖିବା? କେତେ କଷ୍ଟ ହେଲେ ଆମେ ଡାକ୍ତରଙ୍କ ପାଖକୁ ଯିବା? ଏମିତି ତ ଗୋଟେ ଦିନ ବିନ୍ଧିଲେ ତ ସାଧାରଣତଃ ଯାଆନ୍ତିନି, ବା ବିଲକୁଲ ଯାଆନ୍ତିନି ଡାକ୍ତରଙ୍କ।
1: ସେମିତି କିଛି କଟ୍ ଅଫ୍ ପିରିୟଡ୍ ନାହିଁ, ଆପଣଙ୍କର ମୋତେ ଯେତିକି କଷ୍ଟ ହେଉଛି ଆପଣଙ୍କୁ ସେତିକି କଷ୍ଟଟା ଆପଣଙ୍କ ପାଇଁ କିଛି ନ ହେଇଥାଇ ପାରେ, ଆଉ ଜଣଙ୍କ ପାଇଁ ବହୁତ କିଛି ହେଇଥାଇ ପାରେ। ତ ଯଦି ଆପଣଙ୍କୁ ଲାଗୁଛି ଯେ ଆଜି ଆଣ୍ଠୁ ବଥା ହେଲା,
0: ମାନେ ମୁଁ କହିଲି ଯେ କ'ଣ ଏମିତି ଲାଗେ ଡକ୍ଟର ପାଖକୁ ନିହାତି ଭାବେ ପଳେଇଲେ ଭଲ, ପ୍ରଥମରୁ ଆମେ ଚିକିତ୍ସାଟା କରିପାରିବା?
1: ନାଇଁ ସିମ୍ପଲ, ସବୁବେଳେ ଦେଖନ୍ତୁ ଆଣ୍ଠୁ ଗଣ୍ଠି କଥା ସେମିତି ତ କିଛି ନାହିଁ କି କେଉଁ ବହିରେ ବି ଲେଖା ହେଲି ଯେ ପେନ୍ 3 ଦିନରୁ ଅଧିକ ହେଲେ ଡାକ୍ତର ଦେଖେ ନେସେସରି, 5 ଦିନରୁ ଅଧିକ ହେଲେ ଡାକ୍ତର ଦେଖିବା ନେସେସରି, ସେମିତି ବୋଲି କିଛି ନଥାଏ। ବଟ୍ ଜିନିଷ ହେଉଛି ଆପଣ ଦେଖନ୍ତୁ, ଯଦି ମୋତେ ଲାଗୁଛି ଯେ ପେନ୍ଟା ମାନେ ସାଧାରଣ, ଦେଖନ୍ତୁ ଆପଣ କେବେ ମାଡ଼ ହେଇଥିବ, କ'ଣ ହେଇଥିବ, କେବେ ପବନ ଅଟକିଥିବ, ଆପଣଙ୍କୁ ଲାଗିବ ଯେ ଆରେ ପେନ୍ଟା ଏମିତି ହେଇଥିଲା, ହଁ ଦିନ ହେଲେ ଠିକ୍ ହେଇଯିବ, ଲାଗୁଛି ଏଇଟା ଠିକ୍ ହେଉନି କିନ୍ତୁ ସବୁବେଳେ ରହୁଛି, ରାତିରେ ବାରମ୍ବାର ପେନ୍ ହେଉଛି କି ଦିନରେ ଅଧିକ ଟିକେ ଚାଲିଦେଲା ପରେ ପେନ୍ ହେଉଛି, ତ ଏଇ ଏଇସବୁ ଜିନିଷରେ ମୋ ମତରେ ଟିକେ ଡକ୍ଟରକୁ ଦେଖେଇବାଟା ବେଟର ରହିବ।
0: ଆପଣ ତ ପ୍ରାୟ ଆର କାରଣ ଲକ୍ଷଣ ଆଉ ଉପଚାର ବିଷୟରେ ଆମେ କଥାବାର୍ତ୍ତା କଲେ, ତଥାପି ଶେଷରେ ଆମ ଶ୍ରୋତାବନ୍ଧୁମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
1: ଦେଖନ୍ତୁ ଏଇଟା ଗୋଟେ ମାଇଣ୍ଡରେ ଆପଣଙ୍କୁ ରଖିବାକୁ ପଡ଼ିବ, ଅଷ୍ଟିଓଆର୍ଥ୍ରାଇଟିସ୍ର କ୍ୟୁର୍ ଅଛି, ପ୍ରିଭେନ୍ସନ୍ ନାହିଁ। ତ ଏଇଟା ଗୋଟେ ନଟ୍ ଏକ୍ଜାକ୍ଟଲି ତ ମାନେ ବୟସଜନିତ ରୋଗ ବୋଲି କୁହାଯାଇପାରିବନି, ବଟ୍ ହଁ କିଛି ହଦ୍ ତକ୍ ଏଇଟା ଟିକେ ଓଲ୍ଡ ଏଜ୍ ପିପୁଲ୍ ମାନଙ୍କୁ ଟିକେ ଦେଖାଯାଏ, ବୁଝିପାରିଲେ? ତ ଆମେ କ'ଣ କରିପାରିବା ୟାକୁ ୟାକୁ ରୋକିପାରିବାନି, ଆମେ ଏଇଟା ହବ ଏଇଟା ରୋକିପାରିବାନି, କ'ଣ କରିପାରିବା ଆମେ, ଏ ଯେଉଁ ଡ୍ୟାମେଜ୍ଟା ହେଉଛି, ଯେଉଁ କ୍ଷୟଟା ହେଉଛି, ତାକୁ ଆମେ ସ୍ଲୋ କରିଦେଇପାରିବା, ଯାହାଫଳରେ ଯେଉଁ ସର୍ଜରୀଟା ଆମକୁ ଦରକାର ପଡ଼ିବ ସେଟା ଯେଉଁଟା 50 ବର୍ଷରେ ଦରକାର ହେଉଛି, ହୁଏ ଆମେ ଯଦି ଭଲରେ ରହିଲେ ସେଟା 90 ବର୍ଷକୁ ଦରକାର ପଡ଼ିବ, ହୁଏତ 90 ବର୍ଷ ବେଳକୁ ଆମେ ନଥାଇପାରିବା।

0: ଭଲରେ ଖାଆନ୍ତୁ, ଏକ୍ସରସାଇଜ୍ ପାଇଁ ନିଜ ଧ୍ୟାନ ଦିଅନ୍ତୁ, ନିଜ ବଡିକୁ ଫିଟ୍ ରଖନ୍ତୁ।
1: ଆପଣ ଆସିଲେ, ବନ୍ଧୁମାନଙ୍କର ପ୍ରଶ୍ନର ଉତ୍ତର ଦେଲେ, ପରାମର୍ଶ ଦେଲେ, ତା ସହିତ ଏ ବିଷୟରେ ଅନେକ ବିସ୍ତୃତ ଭାବରେ ଆମକୁ ପ୍ରାଞ୍ଜଳି ବୁଝାଇ ଦେଲେ। ଆକାଶ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ୍ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
5: ଶୁଣୁଥିଲେ ଆମର ପ୍ରାୟୋଜିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ପ୍ରସ୍ତୁତ କରୁଛୁ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।

ଶୁଣୁଥିଲେ ସୁରେଶ ୱାଡ଼େକରଙ୍କ କର୍ଣ୍ଣରୁ ଗୀତଟି, ସଚି ମହାନ୍ତିଙ୍କ ଗୀତ ରଚନା, ରାଜୁ ମିଶ୍ର ଏବଂ ବିନ୍ଦୁ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା, ଚଳଚ୍ଚିତ୍ର ଉଲ୍କା।

ଶୁଣୁଥିଲେ ଚଳଚ୍ଚିତ୍ର ୟାରିଆଁରୁ ଗୀତଟି ଗୀତଟିକୁ ଗାଇଛନ୍ତି କେକେ, ସଙ୍ଗୀତ ନିର୍ଦ୍ଦେଶନା ଅନୁପମ ଆମୋଦ, ଗୀତ ରଚନା ଇରଶାଦ କାମିଲ।

0: ଶୁଣୁଥିଲେ ଆରତୀ ଚଳଚ୍ଚିତ୍ରରୁ ଗୀତଟି। କଣ୍ଠଦାନ କରିଥିଲେ ପ୍ରଣବ ପଟ୍ଟନାୟକ, ବାସୁଦେବ ରଥଙ୍କ ସଙ୍ଗୀତ, ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ପିନ୍ ଦେ।
2: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହିରେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
1: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଙ୍ଗ।
2: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶୁଣୁଥିଲି ହେମୟନ୍ତୀ ଶୁକ୍ଲାଙ୍କ କଣ୍ଠରୁ ଗୀତଟି। ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା, ଗୀତ ରଚନା ଶୀର୍ଷାନନ୍ଦ ଦାସ, ଚଳଚ୍ଚିତ୍ର ଏଇ ଆମ ସଂସାର। ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ପ୍ରସ୍ତୁତ କରିଛୁ ମହିଳାମାନଙ୍କ ପାଇଁ ଆମର ବିଶେଷ କାର୍ଯ୍ୟକ୍ରମ ମହିଳା ମହଲ। ଆଜି ଉପସ୍ଥାପନାରେ ଅଛନ୍ତି ଚନ୍ଦନା ମିଶ୍ର।

ମା ମମତାମୟୀ କରୁଣାମୟୀ, ତାର ଅନାବିଳ ସ୍ନେହ ନିଃସ୍ୱାର୍ଥପର ସେବା ଅମୃତମୟ ରୂପ ତାକୁ ଅନ୍ୟଠାରୁ ଭିନ୍ନ କରି ଗଢ଼ି ତୋଳେ। ଏ ଶବ୍ଦ ଯେତିକି ଶ୍ରୁତି ମଧୁର ସେତିକି ଆପଣାର ତା ସ୍ପର୍ଶ, ତା ସ୍ନେହ, ତା ଅନାବିଳ ମାତୃତ୍ୱ। ମମତାର ମଧୁଚର ଏଇ ମା ପାଦ ତଳେ ପ୍ରଣତି ଜଣାଇ ବିଶ୍ୱର ସମସ୍ତ ମାଙ୍କୁ ମାତୃଦିବସର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ମହିଳା ମହଲ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ସହ ଚନ୍ଦନ ମିଶ୍ର। ଶ୍ରୋତା ଭଉଣୀ, ମମତାମୟୀ ମା ମାନଙ୍କୁ ସମର୍ପିତ ଆମର ଆଜିର କାର୍ଯ୍ୟକ୍ରମ ମମତାର ମଧୁଝର ମା

ମା ମୋ ମା ରାଗିକି ରୁଷିଲେ ଯିଏ କୋଳକୁ ନେଇ ଗେଲ କହେ ସେ ମୋ ମା କହିବା ଆଗରୁ ଯିଏ ମନ ଜାଣେ ମାଗିବା ପୂର୍ବରୁ ଯିଏ ପେଟ ଚିହ୍ନେ ସେ ମୋ ମା ଝୁଣ୍ଟି ପଡ଼ିଲେ ଯେ ତୋଳି ଧରେ କୋଳକୁ ନେଇ ଗେଲ କରେ ସେ ମୋ ମା ଯାପଣ ତ ମୋ ନିର୍ଭୟ ଆଶ୍ରୟ ଯା ମମତା ମୋ ଜୀବନର ପାଥେୟ ସେ ମୋ ମା ହୃଦୟ ଯାର ସରଗଠୁ ବଡ଼ ପରସ ଯାର ଫୁଲଠୁ କୋମଳ ଯା କଥା ଯା ଗାଳି ଯା ଛୁଆଁ ମହୁଠାରୁ ମିଠା ସେ ମୋ ମା ମୋର ଅତି ଆପଣାର ଅତି ନିଜର ମା।

ମୁଁ ମୋ ପାଇଁ ସବୁକିଛି ଥିଲେ, ମୋ ଲାଇଫ୍ରୁ ମୁଁ ସବୁକିଛି ଜିନିଷ ତାଙ୍କ ସହିତ ସେୟାର କରିଥିଲି। ସେ ଜାଗାଟା ଏବେ ବି ଖାଲି ଅଛି ମୋ ଲାଇଫ୍ର। ଇଚ୍ ଆଣ୍ଡ ଏଭ୍ରି ମୁମେଣ୍ଟ ସେ କମିଟା ସବୁବେଳେ ମୁଁ ଫିଲ୍ କରେ। ମୁଁ ଆଙ୍କ ଘରେ ରହୁଥିଲି, ବେଳେବେଳେ ଏମିତି ବି ହେଉଥିଲା ଯେ ସେ ମୋତେ କଲ୍ କରନ୍ତି, କୁହନ୍ତି ତୁ ଟିକେ ଘରକୁ ଆସେ,

ବଟ୍ ମୋ ପାଖରେ ଟାଇମ୍ ହେଉନଥିଲା ତାଙ୍କ ପାଖକୁ ଯିବା ପାଇଁ, ୟା ସେତେବେଳେ ମୁଁ ତାଙ୍କ ଇମ୍ପୋର୍ଟାନ୍ସଟା ଏତେ ଫିଲ୍ କରୁନଥିଲି ଯେହେତୁ ସେ ମୋ ପାଖରେ ଥିଲେ। ଘରେ ବି ଯେବେ ତାଙ୍କ ଲାଷ୍ଟ ଷ୍ଟେଜ୍ ଆସିଲା ଯେ ମୋତେ କହିଲେ ତୁ ତାଙ୍କ ସହିତ ଟାଇମ୍ ସ୍ପେଣ୍ଡ କରେ, ସେତେବେଳେ ଏ ଜିନିଷଟା ମୋତେ ବେଶୀ ଫିଲ୍ ହେଲା ଯେ ମାମା ଯେତେବେଳେ ମୋ ପାଖରେ ଥିଲେ, ଯେତେବେଳେ ମୋ ପାଖରେ ଟାଇମ୍ ଥିଲା, ମୁଁ ସେତେବେଳେ କାହିଁ ତାଙ୍କ ସହିତ ଟାଇମ୍ ସ୍ପେଣ୍ଡ କରୁନଥିଲି। ସେ ଜିନିଷଟା ମୋତେ ସବୁବେଳେ ଗିଲ୍ଟି ଫିଲ୍ କରାଏ। ସେ ଆଉ କେବେ ଫେରିବେନି ଜାଣିଛି, ମୁଁ ବହୁତ ମିସ୍ କରେ ମାମା। ମୁଁ ଯାହା ଘରକୁ ବି ଯାଏ ସେମାନେ ମା ସହିତ ତାଙ୍କ ଛୁଆ ମନେ ରଖିଲେ ମୋତେ ସେ ଜିନିଷ ମୋତେ ବେଶୀ ଫିଲ୍ ହୁଏ। ଆଜିକାଲି ଦୁନିଆରେ ମା ବାପାଙ୍କୁ ପଚାରିବା ପିଲାମାନେ ବହୁତ କମ୍ ଅଛନ୍ତି। ଗୋଟେ ଜିନିଷ ସିଓର କହିବା ପାଇଁ ଚାହିଁ, ତାଙ୍କ ଇମ୍ପୋର୍ଟାନ୍ସ ବୁଝ ଲାଇଫ୍ରେ।

ମାତୃତ୍ୱର ତୁଳନା ନାହିଁ ଏ ଜଗତରେ। ଯେତେବେଳେ ଆମେ ବିପଦର ସମ୍ମୁଖୀନ ହେଉ, ସେତେବେଳେ ଆମ ମୁଖରୁ ସ୍ୱତଃ ବାହାରିଯାଏ ଶବ୍ଦଟିଏ ମାଲୁ। ମା ବିନା ଗତିମୁକ୍ତି ନାହିଁ କି ପରିଚୟ ବି ନାହିଁ। ମା ଦୟାମୟୀ, କରୁଣାମୟୀ, ମମତାମୟୀ ଓ ସ୍ନେହମୟୀ। ସଂସାରରେ ଯାହାର ମା ନାହିଁ ତାହାର ନାଁ ନାହିଁ ବୋଲି କୁହାଯାଏ। ସେ ଜନ୍ମ ଦିଅନ୍ତି, ଜୀବନ ଦିଅନ୍ତି, ଶିକ୍ଷା ସଂସ୍କାର ମଧ୍ୟ ଦିଅନ୍ତି, ପାଳନ ପୋଷଣ କରନ୍ତି। ଶିଶୁଟିଏ ମଣିଷଟିଏରେ ରୂପାନ୍ତରିତ ହେବା ପର୍ଯ୍ୟନ୍ତ ସେ ଜଣେ ହିଁ ନିରନ୍ତର ସମାଧାନ କରିଥାଏ ନିଜ ସନ୍ତାନକୁ। ଶୟନ ସ୍ୱପ୍ନ ଜାଗରଣରେ ସନ୍ତାନର ହିତ ହିଁ ତାଙ୍କର ଏକମାତ୍ର ଧ୍ୟେୟ ହୋଇ ରହିଥାଏ। ପରକୁ ଆପଣାର ପରିବାର କଳାରେ ସେ ଯେତିକି ସିଦ୍ଧହସ୍ତା, ବିଫଳତା ମଧ୍ୟରେ ସଫଳତାର ଆଲୋକ ପ୍ରଦର୍ଶନ କରିବା ମଧ୍ୟ ସେହିପରି ସୁନିପୁଣା। କନ୍ୟାରୁ ଭଗିନୀ, ଭଗିନୀରୁ ଜାୟା ଓ ଜାୟାରୁ ଜନନୀ ପର୍ଯ୍ୟନ୍ତ ଦୀର୍ଘ ପଥଯାତ୍ରାରେ ତାଙ୍କର ଶ୍ରେଷ୍ଠ ପରିଚୟ ହେଉଛି ସେ ହେଉଛନ୍ତି ମା। ସେ ମା, ବୋଉ, ଆମା, ଅମି କିମ୍ବା ମମି ହୁଅନ୍ତୁ, ସନ୍ତାନ ପ୍ରାପ୍ତି ପରେ ସେ କେବଳ ସନ୍ତାନ ସର୍ବସ୍ୱ ହିଁ ହୋଇ ପଡ଼ନ୍ତି। ଆଜିର ଏହି ମାତୃଦିବସ ଅବସରରେ ବିଶ୍ୱର ମାତୃମଣ୍ଡଳୀକୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମାତୃଶକ୍ତିର ଜୟ ହେଉ ବୋଲି କାମନା କରିବା ସହ ସୁରକ୍ଷିତ ମାତୃତ୍ୱ ଦ୍ୱାରା ରାଷ୍ଟ୍ର ସୁନିୟନ୍ତ୍ରିତ ହେଉ ବୋଲି କାମନା କରୁଛି। ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା ନମସ୍ତସ୍ୟୈ ନମୋସ୍ତସ୍ୟୈ ନମୋସ୍ତସ୍ୟୈ ନମୋ ନମଃ।

ମା ବୋଉ ମାମା ଯେଉଁ ନାଁରେ ଡାକ ମା ତ ସବୁବେଳେ ମା, ସେ ମମତାମୟୀ ମା, ଅମୃତମୟୀ ମା। ମନ ଯାହାର ମମତାର ନିଚ୍ଛର, କୋଳରେ ଯାହାର ମୁଣ୍ଡ ରଖି ଆମେ ସ୍ୱର୍ଗ ସୁଖ ପାଉ, ତା ପରସ ତା ଛୁଆଁରେ ଜୀବନର ସବୁ ଦୁଃଖ ଭୁଲି ଯାଉ, ତାରି ପରି ଆଉ କିଏ ହେବ କହିଲେ। ତେଣୁ ତ ତାରି ପଣତ ଧରି ତାରି ଚରଣ ଛୁଇଁ ମନ ଆମ କହେ।

ଇଭେନ୍ ପ୍ୟାରେଣ୍ଟସ୍ ଯିଏ ଆମର ସେ ଆମକୁ ପିଲାଦିନରୁ ଶିଖେଇ ଆସିଛନ୍ତି, ମା କହିଲେ କିମ୍ବା ପ୍ୟାରେଣ୍ଟସ୍ କହିଲେ ପୁରା ଦୁନିଆ। ଆପଣମାନେ ସମସ୍ତେ ଜାଣିଥିବେ ଶ୍ରୀ ଗଣେଶଙ୍କ ଆଉ ତାଙ୍କ ଭାଇ କାର୍ତ୍ତିକେୟଙ୍କ ଦୁଇ ଭାଇଙ୍କ ଭିତରେ ଚ୍ୟାଲେଞ୍ଜ ହଉଛି ପୁରା ବ୍ରହ୍ମାଣ୍ଡ ତିନି ଥର ବୁଲିକି ଯିଏ ପ୍ରଥମେ ପହଞ୍ଚିବ ସିଏ ହେବ ୱିନର। ତ କାର୍ତ୍ତିକେ ତାଙ୍କର ମୟୂର ଉପରେ ବସିକି ସାଙ୍ଗେ ସାଙ୍ଗେ ବାହାରିଗଲେ। ଏଇଠି ଶ୍ରୀ ଗଣେଶଙ୍କ ବାହାର ମୂଷା, ସେ ଛୋଟିଆ ପ୍ରାଣୀ, ଆସିବା ପାଇଁ ତାକୁ କେତେ ସମୟ ଲାଗିଯିବ। ତ ସେ କଣ କଲେ, ସେ ନିଜେ ତାଙ୍କର ମାନେ ମାତା ପିତାଙ୍କ ଚାରିପାଖରେ ହିଁ ବୁଲିଦେଲେ, କହିଲେ ତାଙ୍କ ମାତା ପିତା ହିଁ ତାଙ୍କର ସଂସାର କିମ୍ବା ତାଙ୍କର ପୁରା ବ୍ରହ୍ମାଣ୍ଡ। ଆମର ସଂସ୍କାର, ଆମର ସଂସ୍କୃତି ଆମକୁ ଏହା ହିଁ ଶିଖେଇ ଆସିଛି। ଆଜିକାଲି ତ ଛୁଆମାନଙ୍କର ବହୁତ ଆଶା ଅଛି, ସେମାନେ ଜାଣିପାରୁନାହାନ୍ତି କି ଯାହାର ପ୍ୟାରେଣ୍ଟସ୍ ଅଛନ୍ତି, ଯାହାର ମା ବାପା ଅଛନ୍ତି, ମା ଅଛନ୍ତି, ସେଇଟା ହଉଛି ସବୁଠୁ ବଡ ଦୁନିଆ। ଆଜିକାଲି ପିଲାମାନେ ୱେଷ୍ଟର୍ନ କଲଚରକୁ ଦେଖି ମମିକୁ ୟା ମା କୁ ବହୁତ ସାରା ନାଁ କହୁଛନ୍ତି, କିଏ ମମି କହୁଛି, କିଏ ମମ୍ କହୁଛି, କିଏ ମମା କହୁଛନ୍ତି। ବଟ୍ ମା କିମ୍ବା ବୋଉ ଯୋ ଆମର ଓଡିଆ ଘରର କଲଚର, ଏଇଟା ଏ ଶବ୍ଦରେ ଯୋଉ ଗୋଟେ ଫିଲିଂ ଅଛି ଆଜିକାଲିକା ଯୋଉ ଇଂରାଜୀ ଶବ୍ଦ ଭିତରେ ନାହିଁ। ମୋର ଏତେ ଦୁର୍ଭାଗ୍ୟ ଯେ ମୋର ମା ମାନଙ୍କ ମଧ୍ୟରେ ନାହାନ୍ତି, ବଟ୍ ମୁଁ ତାଙ୍କୁ ସବୁବେଳେ ଏଜ୍ ଏ ଷ୍ଟ୍ରଙ୍ଗ ଲେଡି, ଏଜ୍ ଏ ଫାଇଟର ଦେଖି ଆସିଛି। ଆଜି ମତେ ମୋ ଜାଗାରେ ଆଣି ପହଞ୍ଚେଇବା ପାଇଁ ତାଙ୍କର ଗୋଟେ ବହୁତ ବଡ ହାତ ଅଛି। ଯାହା ବି ସେ ମୋ ପାଇଁ କରିଛନ୍ତି ଜୀବନଟା ଯାକ, ସେଇଟାକୁ ମୁଁ ଖାଲି ଶବ୍ଦରେ ତାକୁ ମୁଁ କହିପାରିବିନି। ଆଜି ପୁରା ଦିନରେ ମୁଁ ଏତିକି ହିଁ କହିବାକୁ ଚାହୁଁଛି ଯେ ମା ଶବ୍ଦ ଦେଖିବାକୁ ଗଲେ ଗୋଟେ ଛୋଟିଆ ୱାର୍ଡ, ବଟ୍ ତାର ମିନିଂ ବହୁତ କିଛି। ଆମକୁ ବୁଝିବାକୁ ତ କେତେ ଜନ୍ମଣା ନବାକୁ ପଡିବ। ଆମେ କେବେ ଭଗବାନଙ୍କୁ ଦେଖିନୁ, କିନ୍ତୁ ବାପା ମା ପ୍ରକୃତରେ ହିଁ ଆମ ପାଇଁ ଭଗବାନ। ଆମେ ତାଙ୍କୁ ରେସ୍ପେକ୍ଟ ଦେଲେ ଆମେ ଭଗବାନଙ୍କୁ ରେସ୍ପେକ୍ଟ ଦଉଛୁ। ଆଉ ଥରେ ଆପଣ ସମସ୍ତଙ୍କୁ ମୋ ତରଫରୁ ମାତୃ ଦିବସର ହାର୍ଦ୍ଦିକ ଅଭିନନ୍ଦନ।

ନମସ୍କାର, ମୁଁ ହଉଛି ସ୍ନେହାଞ୍ଜଳି ଆଚାର୍ଯ୍ୟ। ସମସ୍ତଙ୍କୁ ଏଇ ମାତୃତ୍ୱ ଦିବସ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମା ହଉଛି ସେହି ଶବ୍ଦ ଯାହାର କୌଣସି ମୂଲ୍ୟ ନାହିଁ। ମା ଆମ ଜୀବନକୁ ସୁଧାରେ, ସବୁ କ୍ଷେତ୍ରରେ ଲଢିବା ପାଇଁ ଆମକୁ ସଜାଗ କରେ, ତୟାର କରିବା ସବୁ କିଛି କାମ ଆମ ମା ନିଜେ ଏକା ହାତରେ ହିଁ କରି ନେଇଥାଏ। ମାଙ୍କ ପାଇଁ କିଛି କହିବା ତା ପାଇଁ ଶବ୍ଦ ହିଁ ନାହିଁ ଯେ ଆମେ ପୁରାପୁରି ମାଙ୍କର ବର୍ଣ୍ଣନା କରିପାରିବା। ମା ଆମର ସବୁ କିଛି ଆବଶ୍ୟକତା ପୂରଣ କରିବା ସହିତ ସିଏ ତାର ସବୁ ଘରର ନିଜର ସବୁ କିଛି କାମ କରିଥାଏ। ଗୋଟେ ଘରକୁ ସମ୍ଭାଳିବା, ଗୋଟେ ଘରକୁ ଯୋଗାଡିବା, ଗୋଟେ ଘରକୁ ସଜାଇବା, ପିଲାଙ୍କୁ ଯୋଗାଡିବା ସବୁ କିଛି ମା ନିଜେ କରିଥାଏ। ଆଜି ତ ଏ ଦୁନିଆରେ ନାହାନ୍ତି ମୋ ମା, କିନ୍ତୁ ସେ ମୋ ପାଇଁ ଯାହା କିଛି କରିଛନ୍ତି, ଆଜି ମୁଁ ଆଜି ନିଜ ଗୋଡରେ ଠିଆ ହେଇପାରିଛି। ଆମର ସୋସାଇଟିରେ ଯୋଉ ମୁଁ ରେସପେକ୍ଟ ପାଉଛି, ମୁଁ ଯୋଉ ସ୍ୱାଭିମାନର ସହିତ ମୁଣ୍ଡ ଟେକି ଚଳିପାରିଛି, କେବଳ ମୋ ମାଙ୍କ ପାଇଁ। ମାନେ କାହା ସହିତ କେମିତି କଥା ହବା, କେମିତି ଚଳିବା ସବୁ କିଛି ସେ ମତେ ଶିକ୍ଷା ଦେଇଛନ୍ତି ମୋ ମା। ଆଜି ବି ମୁଁ ତାଙ୍କ ବିଷୟରେ କହିବା ସମୟରେ ମାଖି ଭରି ଆସେ, ଯେହେତୁ ସେ ଏତେ ତ୍ୟାଗ, ଏତେ କଷ୍ଟ, ଏତେ ଯେକୌଣସି ପରିସ୍ଥିତିରେ ମଧ୍ୟ ସେ ମୋ ହାତ ଛାଡି ନଥିଲେ। ସେ ମୋ ମୋ ପାଇଁ ସବୁକିଛି, ସିଏ ମୋ ପାଇଁ ଭଗବାନ ବୋଲି। ଆମେ ଗୋଟେ ଭଗବାନଙ୍କୁ କଣ ପାଇଁ ଡାକେ, ଆମେ ଡାକେ ଯେ ସେ ଆମର ସବୁ ପ୍ରକାର ଆବଶ୍ୟକତା ପୂରଣ କରିବେ, ସେ ଆମକୁ ଠିକ ରାସ୍ତା ଦେଖେଇବେ। ଠିକ ସେଇ କାମ ମୋ ମା ଆଜି କରିଛନ୍ତି, ଯାହା ଲାଗି ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ଆଉ ମୋ ଜୀବନରେ ସଫଳତା ପାଇଁ ମୁଁ ତାଙ୍କୁ ଚିରସ୍ମରଣ କରିବି, ଯେହେତୁ ମୋ ଜୀବନକୁ ଆଗକୁ ବି ଯାହା ବି କରିବି ମୋତେ ଭଗବାନ ହିସାବରେ ସେ ମୋତେ ଠିକ ରାସ୍ତା ଦେଖେଇବେ। ମୁଁ ମାଙ୍କଠୁ ଆଜି ପର୍ଯ୍ୟନ୍ତ ମୁଁ ଯାହା ବି କିଛି ଶିକ୍ଷା ପାଇଛି ଯେ ମୋ ପୁଅକୁ ସେହି ଶିକ୍ଷା ମୁଁ ଦେବି, ଯଦ୍ୱାରା ସିଏ ଗୋଟେ ଭବିଷ୍ୟତରେ ଗୋଟେ ଭଲ ମଣିଷ ହୋଇ ନିଜର ସମ୍ମାନ ଅର୍ଜନ କରି ଭଲରେ ସେ ରହିପାରିବ।

ମୋ ନାମ କାର୍ଯ୍ୟଶ୍ରୀ ମହାପାତ୍ର। ମା ଏକ ଅନୁଭବ, ଏକ ଆଶୀର୍ବାଦ। ମା ହଉଛି ଭଗବାନଙ୍କ ସୃଷ୍ଟିର ସବୁଠାରୁ ସୁନ୍ଦର ସୃଷ୍ଟି। ପୃଥିବୀରେ ଅନେକ ସମ୍ପର୍କ ଅଛି, କିନ୍ତୁ ମା ର ଭଲ ପାଇବା ନିଷ୍କର୍ମ ଓ ଅମୂଲ୍ୟ। ମା ଠାରେ କ୍ଷମତା ଅଛି, ମାଙ୍କର ଋଣ କେବେ ଶୋଧ କରିହେବ ନାହିଁ। ସେଥିପାଇଁ ମାଙ୍କୁ ସବୁବେଳେ ସମ୍ମାନ କରିବା, ଭଲ ପାଇବା ଓ ତାଙ୍କ ସ୍ୱପ୍ନକୁ ସାକାର କରିବା ଆମର ଚେଷ୍ଟା ରହିବା ଉଚିତ। ମାଙ୍କ ମନରେ କେବେ ଦୁଃଖ ଦେବା ନାହିଁ, କେବେ ଜାଣିଶୁଣି କଷ୍ଟ ଦେବା ନାହିଁ, କିନ୍ତୁ ତାଙ୍କ ଆଖିରୁ ଯେବେ ଖୁସିରେ ଲୁହ ଗଡ଼େ ନା, ସେ ଆମ ପାଇଁ ଆଶୀର୍ବାଦ ହୋଇପଡ଼େ, କିନ୍ତୁ ତାଙ୍କ ଆଖିରୁ ଯେବେ ଦୁଃଖରେ ଲୁହ ଗଡ଼େ ଆମ ଜୀବନ ପୁରା ନଷ୍ଟ। ସେଥିପାଇଁ ମାଙ୍କୁ ସବୁବେଳେ ସମ୍ମାନ କରିବା, ଭଲ ପାଇବା ଓ ତାଙ୍କ ସ୍ୱପ୍ନକୁ ସାକାର କରିବା ଆମର ଚେଷ୍ଟା ରହିବା ଉଚିତ। ମାଙ୍କ ମନରେ କେବେ ଦୁଃଖ ଦେବା ନାହିଁ, କେବେ ଜାଣିଶୁଣି କଷ୍ଟ ଦେବା ନାହିଁ, କିନ୍ତୁ ତାଙ୍କ ଆଖିରୁ ଯେବେ ଖୁସିରେ ଲୁହ ଗଡ଼େ ନା, ସେ ଆମ ପାଇଁ ଆଶୀର୍ବାଦ ହୋଇପଡ଼େ, କିନ୍ତୁ ତାଙ୍କ ଆଖିରୁ ଯେବେ ଦୁଃଖରେ ଲୁହ ଗଡ଼େ ଆମ ଜୀବନ ପୁରା ନଷ୍ଟ।

କେବଳ ଆଜି ନୁହେଁ ମା, ମୋ ଜୀବନର ପ୍ରତିଟି ମୁହୂର୍ତ୍ତରେ ମୁଁ ଖୋଜେ ତୋ ନିର୍ଭୟ ଆଶ୍ରୟ, ତୋ ସ୍ନେହର ପରଶ, ତୋ ଆଶିଷର ଅମୃତ ଧାରା, ତୋ ମମତାର ଅମୃତରେ ମୋ ଜୀବନକୁ ଅମୃତମୟ କରି ସାରା ଜୀବନ ମୋ ସତତ ପ୍ରଣାମକୁ ସ୍ୱୀକାର କର ମା, ସ୍ୱୀକାର କର।

ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକ କହିଛନ୍ତି, ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍ପରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକରେ ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ, ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଂଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶ 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନ

0: ଇରାନ୍ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରି ପାରିନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସ ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା, ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପରଜାଇଣ୍ଟ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ସାଇରା ମୁଜତବା ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi calls for collective efforts to build a developed India through environmental responsibility, youth empowerment and inner well-being. T. Joseph Vijay takes oath as Chief Minister of Tamil Nadu along with 9 ministers. Himanta Biswa Sarma unanimously elected as leader of BJP Legislature Party in Assam. Punjab's Industry Minister remanded to 7-day ED custody in over 100 crore rupee GST fraud case. Russian President Vladimir Putin says Ukraine conflict may be nearing an end. And in Archery World Cup, Indian women's recurve team clinches gold, defeating host China in a shoot-off in Shanghai. And now the news in detail. Prime Minister Narendra Modi participated in the 45th anniversary celebrations of the Art of Living in Bengaluru today. He inaugurated the newly constructed Dhyan Mandir at the Art of Living International Centre. Addressing the gathering, the Prime Minister lauded the role of the Art of Living Foundation in promoting service, spirituality and social transformation.
2: ये शहर सॉफ्टवेयर और सर्विसेज के लिए दुनिया भर में जाना जाता है, लेकिन भारत की सांस्कृतिक पहचान स्पिरिचुअलिटी आध्यात्मिक चेतना को भी इस शहर ने नई ऊंचाई दी है। ध्यान प्राणायाम भारत के संस्कारों का अभिन्न हिस्सा रहे हैं। आज दुनिया भर के लोग भारत के इन आध्यात्मिक संस्कारों से प्रभावित हैं और इन्हीं पुरातन संस्कारों से भारत की भी अनेक संस्थाओं को प्रेरणा मिलती रही है।
1: The Prime Minister also called for collective efforts to build

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା

ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭି କେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଇବ୍ ସିଂ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବ।

ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ଇଭିନିଂ। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ବର୍ଷା। ବନ୍ଧୁ, ଜୀବନରେ ଅନ୍ଧାର କେତେ ବଡ଼ ହୋଇଥାଉ, ଗୋଟେ ଛୋଟ ଆଶାର ଆଲୋକ ସବୁକିଛି ବଦଳାଇ ଦେଇଥାଏ। ହଁ ବନ୍ଧୁ, ଜୀବନରେ ସବୁବେଳେ ସୁଖ ରୁହେ ନାହିଁ, କେବେ କେବେ ଦୁଃଖ, ବିଫଳତା ଓ ସମସ୍ୟା ମଧ୍ୟ ଆସିଥାଏ। କିନ୍ତୁ ସେହି ସମୟରେ ଯଦି ଆମେ ଆଶା ହାରି ନଯାଉ ଓ ସକାରାତ୍ମକ ଭାବନା ରଖୁ, ତେବେ ସେହି କଷ୍ଟର ସମୟ ମଧ୍ୟ ଧୀରେ ଧୀରେ

ଛୁଆମାନଙ୍କର ସବୁଠାରୁ ସୁନ୍ଦର ସ୍ମୃତି। ଯଦି କାହାର ଛବି ସେମାନେ ସବୁଠାରୁ ଅଧିକ ମନେ ରଖିଥାନ୍ତି ସେ ହେଉଛନ୍ତି ମା। ମାଙ୍କ କୋଳରେ ଶୋଇବା,

ଯେତେବେଳେ ଦେହ ଖରାପ ହେଇଯାଏ ତ ଆମ ମା ହିଁ ଥାନ୍ତି ଯେ କି ଆମକୁ ରାତି ସାରା ଜଗିକି ଆମର ଯତ୍ନ ନିଅନ୍ତି। ଆମ ପାଇଁ ସେ କେବେ ମଧ୍ୟ ଥକନ୍ତି ନାହିଁ, ସବୁବେଳେ ଆମର ସେବା କରିଥାନ୍ତି।

କିନ୍ତୁ ସମୟ ସହିତ ଆମେ ସମସ୍ତେ ବଡ଼ ହୋଇଯାଇଛନ୍ତି, ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି, କିନ୍ତୁ ମାଙ୍କ ଭଲ ପାଇବା ଆଜି ମଧ୍ୟ ସେମିତି ହିଁ ଅଛି, କିଛି ମଧ୍ୟ ବଦଳିନି। ସେ ଆଜି ମଧ୍ୟ ଆମ ଫୋନକୁ ଅପେକ୍ଷା କରୁଛନ୍ତି, ଆମ ଖୁସିରେ ହସନ୍ତି ଆଉ ଆମ ଦୁଃଖରେ କାନ୍ଦି ପକାନ୍ତି। ମା ହେଉଛନ୍ତି ଜୀବନର ସେହି ଗୀତ ଯାହାକି ପୁରୁଣା ହିଁ ହୁଏ ନାହିଁ। ଯୁବବନ୍ଧୁ, ଆଜିର ଯୁଗରେ ଆମେ ସମସ୍ତେ ବ୍ୟସ୍ତ ରହୁଛନ୍ତି, ପାଠପଢ଼ା କ୍ଷେତ୍ରରେ, ଚାକିରି, କ୍ୟାରିୟର, ସୋସିଆଲ ମିଡ଼ିଆ, ଏମିତି ଅନେକ କ୍ଷେତ୍ରରେ ଆମେ ସମସ୍ତେ କେଉଁଠି ନା କେଉଁଠି ବ୍ୟସ୍ତ ରୁହନ୍ତି। କିନ୍ତୁ ଏହି ଭିତରେ ଏମିତି ବି ହୁଏ ଯେ ବହୁତ ଜଣ ମାଆଙ୍କ ସହିତ କଥା ହେବାକୁ ସମୟ ମଧ୍ୟ ଦେଇପାରୁନାହାନ୍ତି। କିନ୍ତୁ ଥରେ ଭାବିଲେ, ଯେଉଁ ମା ଆମ ପାଇଁ ଜୀବନ ସାରା ଦେଇଦେଲେ, ତାଙ୍କ ପାଇଁ ଦିନର କିଛି ସମୟ ଦେବା କ'ଣ ଅତି କଷ୍ଟକର? ମାଆଙ୍କୁ ଦାମୀ ଉପହାର ଦରକାର ନାହିଁ, ତାଙ୍କୁ ଦରକାର କେବଳ ଆମର ସମୟ, ଆମର ସ୍ନେହ ଆଉ ଦୁଇପଦ ଭଲ ଭଲ କଥା। ଦିନରେ ଗୋଟେ ଫୋନ କଲ୍ ବାସ୍ ଏତିକି ତାଙ୍କ ମୁହଁରେ ଖୁସି ଆଣିଦେଇଥାଏ। ଆଜିର ମଦର୍ସ ଡେରେ ଆମେ ସମସ୍ତେ ପ୍ରତିଜ୍ଞା କରିବା ଯେ ଆମେ ଜୀବନରେ କେତେ ବ୍ୟସ୍ତ ଥିଲେ ମଧ୍ୟ ନିଜ ମାଆଙ୍କ ପାଇଁ ସମୟ ନିଶ୍ଚିତ ଭାବରେ ଦେବା।

ଶ୍ରୋତା ବନ୍ଧୁ, ମା ହେଉଛନ୍ତି ସେହି ମଣିଷ ଯିଏ ନିଜର ଖୁସିଠାରୁ ଆଗରେ ତାଙ୍କ ସନ୍ତାନମାନଙ୍କର ଖୁସି ଚାହାନ୍ତି। ମାଙ୍କର ଭଲ ପାଇବା କେବେ ମଧ୍ୟ କମି ନାହିଁ, ସମୟ ସହିତ ତାଙ୍କ ଭଲ ପାଇବା ଆହୁରି ଅଧିକ ବଢ଼ିଯାଇଥାଏ। ଆଉ ଆମ ଜୀବନର ପ୍ରଥମ ଶିକ୍ଷକ ହେଉଛନ୍ତି ଆମ ମା। ଆମେ ଦୁଃଖରେ ଥିଲେ ଆମ ଦୁଃଖକୁ ସବୁଠାରୁ ପ୍ରଥମେ ଯିଏ ବୁଝନ୍ତି ସେ ହେଉଛନ୍ତି ମା। ମାଙ୍କର ଆଶୀର୍ବାଦ ଜୀବନର ସବୁଠାରୁ ବଡ଼ ଶକ୍ତି। ମାଙ୍କ ଭଲ ପାଇବାର କୌଣସି ମୂଲ୍ୟ ନାହିଁ। ଜୀବନରେ କେତେ ବଡ଼ ହେଲେ ମଧ୍ୟ ମାଙ୍କ ପାଖରେ ଆମେ ସବୁବେଳେ ଛୋଟ ପିଲା ହୋଇକି ଥାଉ। ଆଉ ମାଙ୍କର ହସ ହେଉଛି ଘରର ସବୁଠାରୁ ସୁନ୍ଦର ଆଲୋକ। ଯେଉଁଠି ମା ଅଛନ୍ତି ସେଠି ଶାନ୍ତି ଅଛି। ମାଙ୍କର ପ୍ରାର୍ଥନା ଆମ ଜୀବନର ଅନେକ କଷ୍ଟ ସମୟକୁ ସହଜ କରିଦେଇଥାଏ। ଆମେ ହାରିଗଲେ ଯିଏ ଆମକୁ ପୁଣି ଉଠିବାକୁ ସାହସ ଦିଏ ସେ ହେଉଛନ୍ତି ମା। ଦୁନିଆରେ ଯେକୌଣସି ବ୍ୟକ୍ତି ବଦଳି ପାରନ୍ତି, କିନ୍ତୁ ମାଙ୍କ ଭଲ ପାଇବା କେବେ ମଧ୍ୟ ବଦଳେ ନାହିଁ।

ତାହେଲେ ଶ୍ରୋତା ବନ୍ଧୁ, ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଏତିକି କହିବି, ମାଆଙ୍କ ବିଷୟରେ ଯେତେ କହିଲେ ମଧ୍ୟ କମ୍ ହେବ, କାରଣ ମା ହେଉଛନ୍ତି ଭଗବାନଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି। ଜୀବନରେ ଧନ, ବିଫଳତା, ପ୍ରସିଦ୍ଧି ସବୁ ମିଳିଯାଇପାରେ, କିନ୍ତୁ ମାଙ୍କ ଭଲ ପାଇବାର ସମାନ କିଛି ନୁହଁ। ତେଣୁ ଯେପର୍ଯ୍ୟନ୍ତ ଆମ ସହ ସେ ଅଛନ୍ତି, ତାଙ୍କୁ ଭଲ ପାଆନ୍ତୁ, ସମ୍ମାନ ଦିଅନ୍ତୁ ଏବଂ ସମୟ ଦିଅନ୍ତୁ, କାରଣ ଏହି ସମୟ ପୁଣି ଫେରିବନି।

0: ହେଲେ ବନ୍ଧୁ, ଆଜି ତ ସମୟ ହୋଇସାରିଲେଣି। ଆଶା କରୁଛି ଆଜିର ମଦର୍ସ ଡେ କୁ ନେଇଥିବା ଏହି କାର୍ଯ୍ୟକ୍ରମ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆଉ ଆମ ପିନ୍କୋଡ଼୍ ନମ୍ବରଟି ହେଉଛି 760001। ପୁଣି ଥରେ କହିଦେଉଛି 760001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ବର୍ଷା ବିଦାୟ ନେଉଛି। ନମସ୍କାର।
1: ଶ୍ରବନ୍ଧୁ ଶୁଣିଲେ ଯୁବବନ୍ଧୁ କମ୍ବ୍ୟାକ୍ କାର୍ଯ୍ୟକ୍ରମ ଯୁବବାଣୀ।
2: आपका घर 1970s बना है ना, आज भी इतना स्ट्रॉन्ग कैसे है?
3: सिंपल है, तब भी भरोसा था और आज भी है। चेट्टीनाड सीमेंट पर
4: मजबूती जो सालों नहीं पीढ़ियों तक चले। चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट, द परफेक्ट कंक्रीट चॉइस।

0: ରେ ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତା ବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଗୋଟେ 6ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମାଚାର। ରିଲେ କୁଟ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତବନ୍ଧୁ ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 37ତମ ଭାଗ। ବର୍ତ୍ତମାନ ପ୍ରଚାର ଦେଶଭକ୍ତି କେତ୍ରୀୟ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଦେଖ
2: ହାପି ବର୍ଥଡେ ଭାଇ।
1: ଦେଖ ବାଃ, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିବ।
5: ଆଇ ନୋ ନା।
4: RBI କହେ,
6: କର ସଠିକ ଆରମ୍ଭ। ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର, ଆରସବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ

ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜ ପୂଜା ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10 ଘଟିକାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋ ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲେକର ଶ୍ରୀ ବିଜୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନୁରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରେଶ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେତେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେତେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟେତେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର

18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡକ୍ ବଜାର ସହଯୋଗ ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ ବିତରକ ପ୍ରସାରକ ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡକ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍ ପ୍ରଗତି ଲ୍ୟାବ୍ ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା ସୂଚନା ବିଶେଷ କରି କୃଷି କ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

0: ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଏହାକୁ ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକ୍କ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଏ ସମ୍ପର୍କରେ ଡାକ୍ତର ସମ୍ବିତ ସୁବୁଧି ଆକାଶବାଣୀକୁ କୁହନ୍ତି।
1: ପୁରା ମୁହଁରେ ରାସ୍ ହବ, ଯୋଉଟାକି ଆମର ନାକ ସନ୍ଧିକୁ ଯାଇକି ପୁରା ବଟରଫ୍ଲାଏର ରାସ୍ ଦେଖାଇବ। ଏହା ଛଡ଼ା ଆମର ଗଣ୍ଠି ମଧ୍ୟ ଏଥିରେ ଆଫେକ୍ଟ ହୁଏ, ଜଏଣ୍ଟ ପେନ୍ ହୁଏ। ଯେତେ ଜଲ୍ଦି ଆମେ ୟାକୁ ଡିଟେକ୍ଟ କରିବା, ତାକୁ ସେ ଜଲ୍ଦି ଆମେ ତାକୁ ଟ୍ରିଟ୍ କରିକି ଇଏ ବହୁତ ଜଲ୍ଦି ରେମିସନ୍ରେ ବି ରହିବ।
0: ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆଞ୍ଚଳିକ ସମ୍ବାଦ ଆଜି ଏତିକିରେ ଶେଷ ହେଲା।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି, ମିଳିଗଲା, ଏବେ କଲ୍ କରୁଛି ଦିଦି।
3: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଓ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ୍ ନମ୍ବର
3: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
2: ତମେ ତ ବଞ୍ଚାଇ ଦେଲ ଦିଦି,
3: କାମରୁ ନୁହେଁ।
4: ଆର୍ବିଆଇ କହେ,
5: ସଠିକ୍ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମା ପାଇଁ ଆଜି ସ୍ୱତନ୍ତ୍ର ଦିନଟିଏ। ଗର୍ଭରେ ସନ୍ତାନକୁ ଧାରଣ କରି ସଂସାରର ଆଲୋକ ଦେଖାଇବା ଏବଂ ସମାଜରେ ପ୍ରତିଷ୍ଠିତ କରି ଛିଡ଼ା କରାଇବା କ୍ଷେତ୍ରରେ ମା'ର ଭୂମିକା ଅବର୍ଣ୍ଣନୀୟ। ସନ୍ତାନକୁ ଖାଲି ସଫଳ କରିବା ନୁହେଁ, ଅନୁଶାସନ ଶିଖାଇବାରେ ମଧ୍ୟ ମା'ର ଯଥେଷ୍ଟ ଭୂମିକା ରହିଛି। କେବଳ ମଣିଷ ମା' ନିଜ ସନ୍ତାନର ଲାଳନ ପାଳନ ପାଇଁ ପରିଶ୍ରମ କରେ ନାହିଁ, ଏମାନେ ପଶୁ ହେଲେ ମଧ୍ୟ ନିଜ ସନ୍ତାନ ପାଇଁ ସ୍ନେହ ଶ୍ରଦ୍ଧା ଓ ଯତ୍ନରେ ଆଦୌ ଅଭାବ କରନ୍ତି ନାହିଁ। ଶାବକକୁ ଅନୁଶାସିତ କରାଇବାରେ ମଧ୍ୟ ପ୍ରାଣୀଜଗତର ଏହି ମା'ମାନେ ଖୁବ୍ ସତର୍କ। ପ୍ରାଣୀଜଗତର ଏପରି କେତେକ ମା'ଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। ଗରିଲା ମା' ନିଜ ଶାବକ ପ୍ରତି ମଣିଷ ପରି କୋମଳ ଏବଂ ସମର୍ପିତ ହୋଇଥାଏ। ପ୍ରାୟ 8.5 ମାସର ଗର୍ଭଧାରଣ ପରେ ସେ ଶାବକ ଜନ୍ମ ଦିଏ ଏବଂ ପ୍ରଥମ କିଛି ମାସ ଶାବକକୁ 24 ଘଣ୍ଟା କାଳ ନିଜ କୋଳରେ ଡକି ଖୁବ୍ ସ୍ନେହ ଓ ସୁରକ୍ଷାର ସହ ପାଳନ କରିଥାଏ। ସେମାନେ ଶାବକମାନଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ଖାଦ୍ୟ ଖୋଜିବାର ଉପାୟ, ସାମାଜିକ ଅନୁଶାସନ ଏବଂ ଦଳଗତ ଭାବେ ରହିବାର ନିୟମ ବି ଶିଖାଇଥାନ୍ତି। ଗରିଲା ସମାଜରେ ପ୍ରତ୍ୟେକଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ତେଣୁ ମା' ଗରିଲା ଶାବକଙ୍କୁ ନିଜ ପାଇଁ ସ୍ଥାନ ପ୍ରସ୍ତୁତ କରିବାର କୌଶଳ ବି ଶିଖାଇଥାଏ। ଅନୁଶାସନ ଶିଖାଇବା ସହିତ ଶାବକକୁ ସବୁବେଳେ ଛାତିରେ ଜାକି ରଖି ଗେହ୍ଲା କରିଥାଏ ମା'। 3 ମାସର ହେଲା ବେଳକୁ ଶିଶୁ ଗରିଲା ମା' ପିଠିରେ ଚଢ଼ି ବୁଲାବୁଲି କରିବାରେ ଲାଗେ। ଜୀବଜଗତରେ ସୁପର ମମ୍ ବା ଶକ୍ତ ମା' ଭାବେ ପରିଚିତ ହାତୀ ପ୍ରାୟ 22 ମାସ ଧରି ଗର୍ଭଧାରଣ କରିବା ପରେ ଶାବକ ଜନ୍ମ ଦେଇଥାଏ ମା' ହାତୀ। ସଦ୍ୟଜାତ ହାତୀ ଛୁଆର ଓଜନ ପ୍ରାୟ 200 ପାଉଣ୍ଡ ଅର୍ଥାତ୍ 90 କିଲୋଗ୍ରାମ ପାଖାପାଖି ହୋଇଥାଏ। ମାଈ ହାତୀ ଜୀବନସାରା ନିଜ ମା' ସହ ରହୁଥିବା ଦେଖାଯାଇଛି। ମା' ହାତୀ ନିଜର ଅନେକ ସମ୍ପର୍କୀୟଙ୍କୁ ଶାବକର ଯତ୍ନ ନେବା କାମରେ ନିୟୋଜିତ କରିପାରେ, ଫଳରେ ସମସ୍ତେ ଖୁବ୍ ଆରାମରେ ଖାଦ୍ୟ ଖାଇପାରନ୍ତି। ହାତୀ ନିଜ ସନ୍ତାନକୁ ଖୁବ୍ ସ୍ନେହ କରୁଥିଲେ ବି ବେଶ୍ ଅନୁଶାସିତ ହୋଇଥାଏ ମା' ହାତୀ। ଶାବକକୁ ଖାଦ୍ୟ ଏବଂ ପାଣି ଖୋଜିବା, ସମୂହରେ ରହିବାର ନିୟମ ଏବଂ ନିଜର ସୁରକ୍ଷା ଉପାୟ ଶିଖାଇଥାଏ। ହାତୀ ଦଳରେ ମୁଖ୍ୟତଃ ମାଈ ହାତୀମାନେ ରହୁଥିବା ବେଳେ ଏକ ବୟସ୍କ ମାଈ ହାତୀ ଏହାର ନେତୃତ୍ୱ ନିଏ। ଦଳରେ ଥିବା ବୟସ୍କ ମାଈ ହାତୀମାନେ ବି ଛୁଆ ହାତୀମାନଙ୍କୁ ଶିଖାଇବାରେ ସହାୟତା କରିଥାନ୍ତି। ସିଂହୀ ବି ଶାବକମାନଙ୍କୁ ବେଶ୍ ଅନୁଶାସନରେ ରଖିଥାଏ। ସେମାନଙ୍କୁ ସାମାଜିକ ନିୟମ ପାଳନ କରିବା ଏବଂ ଦଳରେ ରହିବା ଶିଖାଏ। ଶିକାର ବେଳେ ମଧ୍ୟ ଶାବକମାନଙ୍କୁ କଡ଼ା ପ୍ରଶିକ୍ଷଣ ଦେବା ସହିତ ସେମାନେ ଶିକାର କରିବା ଶିଖିଯିବା ପର୍ଯ୍ୟନ୍ତ ନିଜ ସାଙ୍ଗରେ ରଖିଥାଏ। ଏପରିକି ଚଞ୍ଚଳ ପିଲାମାନଙ୍କୁ ପଞ୍ଝାରେ ହାଲକା ଚାପୁଡ଼ା ଦେଇ ବାଟକୁ ଆଣେ। ସିଂହୀ ପିଲାମାନଙ୍କୁ ଖୁବ୍ ଯତ୍ନରେ ପାଳନ କରେ ଏବଂ ସେମାନଙ୍କୁ ବଡ଼ କରିବା ଲାଗି ଏକାକୀ ଶିକାର କରି ଖାଦ୍ୟ ଆଣିଥାଏ। ସିଂହୀମାନେ ବି ପରସ୍ପରର ଶାବକଙ୍କ ଲାଳନ ପାଳନ କରିଥାନ୍ତି, ଏହାକୁ କ୍ରେଚ୍ କୁହାଯାଏ। ସିଂହ ଶାବକ ପ୍ରାୟ 2 ବର୍ଷ ହେବା ପର୍ଯ୍ୟନ୍ତ ମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି। ଗର୍ଭାବସ୍ଥା ପାଇଁ ପ୍ରସ୍ତୁତ ହେବା ଲାଗି ମାଈ ମେରୁଭାଲୁ 2 ଗୁଣ ଖାଦ୍ୟ ଖାଇ ଓଜନ ବଢ଼ାଏ। ପ୍ରାୟ 400 ପାଉଣ୍ଡ ହେବା ପରେ ତା'ର ପ୍ରଥମ କାମ ହୁଏ ଶାବକ ଜନ୍ମ ଦେବା ପାଇଁ ଏକ ଗାତ ଖୋଳିବା। ଏଠାରେ ସେ ନିଜ ଗର୍ଭାବସ୍ଥାଠାରୁ ଶାବକ ଜନ୍ମ ହେବାର 2 ମାସ ପର୍ଯ୍ୟନ୍ତ ରହିଥାଏ। ସବୁ କାମ ଶେଷ ହୋଇଯିବା ପରେ ମା ଭାଲୁଟି ପ୍ରାୟ 8 ମାସ କାଳ ଉପବାସ କରେ। ତେବେ ଶାବକକୁ ମେରୁ ଅଞ୍ଚଳର ମାତ୍ରାଧିକ ଥଣ୍ଡା ପରିବେଶରେ ଜୀବିତ ରହିବାର ପୂରା ପ୍ରଶିକ୍ଷଣ ଦେଇଥାଏ ମା ମେରୁଭାଲୁ। ସେମାନଙ୍କୁ ଶିକାର କରିବା, ମାଛ ଧରିବା ଏବଂ ବରଫାବୃତ ପରିବେଶରେ ସୁରକ୍ଷିତ ରହିବାର କୌଶଳ ଶିଖାଏ। ମା ପେଙ୍ଗୁଇନ୍ ଅଣ୍ଡା ଦେବା ପରେ ଖୁବ୍ କ୍ଲାନ୍ତ ଏବଂ ଭୋକିଲା ହୋଇଯାଏ। ଏହାପରେ ସେ ଅଣ୍ଡାଟିକୁ ପିତା ପେଙ୍ଗୁଇନ୍କୁ ଧରାଇ ଖାଦ୍ୟ ଅନ୍ୱେଷଣରେ ବାହାରିଯାଏ। ଏହି ସମୟରେ ପିତା ପେଙ୍ଗୁଇନ୍ ଅଣ୍ଡାଟିକୁ ଖୁବ୍ ସୂକ୍ଷ୍ମ ଭାବେ ଯତ୍ନରେ ରଖେ, କାରଣ ଅଣ୍ଡାର କିଛି କ୍ଷତି ହେବା ମାତ୍ରେ ଶାବକର ମୃତ୍ୟୁ ନିଶ୍ଚିତ। ତେବେ ମା ପେଙ୍ଗୁଇନ୍ ମାସ ମାସ ଧରି କେବଳ ନିଜ ପାଇଁ ଖାଦ୍ୟ ଖୋଜିବାକୁ ଯାଏ ନାହିଁ। ସେ ବରଫରେ ବୁଲି ବୁଲି ଯେଉଁ ମାଛ ଖୋଜିଥାଏ, ଫେରିବା ପରେ ତାହା ନିଜ ସଞ୍ଚୟ ମୁଣରୁ ବାହାର କରି ଶାବକ ଖୁଆଏ। ପେଙ୍ଗୁଇନ୍ ମା ନିଜ ଶାବକକୁ ଖାଦ୍ୟ, ଉଷ୍ମତା ଏବଂ ସୁରକ୍ଷା ଦେବାରେ ଆଦୌ ହେଳା କରେ ନାହିଁ। ଯେପର୍ଯ୍ୟନ୍ତ ଶାବକ ନିଜ ଖାଦ୍ୟ ଅନ୍ୱେଷଣ କରିବାକୁ ସକ୍ଷମ ହୋଇନଥାଏ, ସେ ପର୍ଯ୍ୟନ୍ତ ଉଭୟ ମା ଓ ପିତା ପେଙ୍ଗୁଇନ୍ ତାକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତି ଏବଂ ମାଛ ଖୁଆଉଥାନ୍ତି।

0: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ
1: ଆକାଶବାଣୀ ବ୍ରହ୍ମପୁର ଶ୍ରୋତବନ୍ଧୁ ବର୍ତ୍ତମାନ ପ୍ରଚାର

ଇଲୋ ମାଉସୀ ତୁ କାହିଁକି ଏତିକା ଟେନସନ୍ ହେଉଛୁ? ଏ କଲୋନୀରେ କାହା ଝିଅ କୋଉ କଲେଜରେ ପାଠ ପଢୁଛି, କାହା ସ୍ତ୍ରୀ କୋଉ ଅଫିସରେ ଚାକିରି କରୁଛି, କାହା ବାଡ଼ିରେ କ'ଣ ଫଳୁଛି, କିଏ କୋଉ ଚାଉଳରେ ଭାତ ଖାଉଛି, ଆମକୁ ସବୁ ଜଣା। ସମିତିଙ୍କ ଭଲରେ ମନ୍ଦରେ ସୁଖରେ ଦୁଃଖରେ ଆମେ ଯଦି ନାକ ନ ପୁରେଇଛୁ, ଠିପି ଏକବାର ଡାଇରୀ ହେଇଯିବ। ଆମ ରଙ୍ଗ ଢଙ୍ଗ ଦେଖି ସମସ୍ତଙ୍କୁ ସିନା ଲାଗିଯାଏ ଚେଙ୍କା, ହେଲେ ଆମେ ଦା ପରି ପୁରା ଷ୍ଟ୍ରେଟ୍ ସିଧା ନୁହେଁ ଜମାରୁ ବଙ୍କା। ସମସ୍ତେ କହନ୍ତି ଆମକୁ ବାଡ଼ୁଙ୍ଗା ଟୋକା। ଇଦଂ ପିଛୁଆତି ଗୋତ୍ର ସିଏ ଆଇଡ଼ଙ୍କ କର୍ମକାଣ୍ଡ।

0: ପାଖରେ ଧୋତି ଛାଡ଼େ।
1: ଶ୍ରୋତା ବନ୍ଧୁ ଶୁଣିଛନ୍ତି କେତୋଟି ଓଡ଼ିଆ ଆଲବମ୍ ଗୀତ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଗୋଟେ 7 ବଜି 15 ମିନିଟ୍ ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ପରିପାରି ଜିଲ୍ଲା ହିଲଚାଲ ରିଲେ କହୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। 6 ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60 ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ୍ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା ନୌସେନା ଏବଂ ବାୟୁସେନାରୁ 20 ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ୍ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026ର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ୍ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ୍ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳି ଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣିଥାଏ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ମାଲକାନଗିରି ସରକାରୀ ଉଚ୍ଚବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି

0: ତା ସଙ୍ଗେ ସଙ୍ଗେ ଆହୁରି 20 ରାସ୍ତା ଏ ବର୍ଷ ମିଳିବ ଏବଂ 22 ସେତୁ ଯୋଉଠି କନେକ୍ଟ ହେଇପାରିବ ତା ସଙ୍ଗେ ସଙ୍ଗେ ଆମେ 2 ମେଗା ପ୍ରକଳ୍ପ 10 ପଞ୍ଚାୟତ ଉପକୃତ ହେଇପାରିବେ। ଜିପିଓରେ ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସହାୟକ ପାଇଲୁ, ଯାହାଦ୍ୱାରା କି ଏକ ଏସ୍ଏଫ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହେଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଚୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ ଇକ୍ୟୁପମେଣ୍ଟ, ଜିମ୍ର ଇକ୍ୟୁପମେଣ୍ଟ, ସିଟି ନ୍ୟୁଜ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ବଢି ଚାଲିଛି।
1: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଢ଼ି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମି ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିନ୍କେ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ସବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡକାମି ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଢ଼ିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ଯୋଡ଼ିଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡକାମି ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଟଙ୍କା ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରକୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଅର୍ଥନୀତିରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ବିଷୟରେ କହିଥିଲେ। ପଶୁପାଳନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ। ଶେଷରେ ଉଲ୍ଲେଖନୀୟ ସେବା ପାଇଁ କିଛି ସଫଳ ଚାଷୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଶ୍ରମିକମାନେ ସମାଜର ପ୍ରକୃତ ବିନ୍ଧାଣି ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 323 ଜଣ ହିତାଧିକାରୀଙ୍କୁ 1,63,00,000 ଟଙ୍କାରୁ ଅଧିକ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ସିଏମ୍ ଟ୍ରଫି, ଆନ୍ତଃ ଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ ଓ ଖୋ ଖୋ ଚାମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗଦେଇ କ୍ରୀଡ଼ା ଯୁବପିଢ଼ିକୁ ଏକତା ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର 7 ବ୍ଲକରୁ 900ରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡ଼ିଓରେ 7:30 ପ୍ରଚାର କରୁଛୁ ଚାଷୀଭାଇଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ଶୁଣିବେ କିଷାନବାଣୀର ଫୋନ୍ କାର୍ଯ୍ୟକ୍ରମ ହ୍ୟାଲୋ କିଷାନବାଣୀ।

0: ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
1: किसान
2: नमस्कार, बहुत बहुत स्वागत
1: आपको
2: सहायता मिलूची चाषी भाई भी सचेतन।

0: ସେଥିପାଇଁ ତ ଆମ ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରି ହ୍ୟାଲୋ କିଷାନବାଣୀ,
1: ହ୍ୟାଲୋ କିଷାନବାଣୀ,
0: ମାନେ ଆମେ ବିଶେଷଜ୍ଞ ମାନଙ୍କୁ ଡାକୁଛନ୍ତି, ସମସ୍ତେ ଯୋଉମାନଙ୍କର ମାନେ ଯାହାର ଯୋଉ ସମସ୍ୟା ଅଛି ସେମାନେ ସିଧାସଳଖ ଆମକୁ ପ୍ରଶ୍ନ ପଚାରିକି ଉତ୍ତର ପାଇପାରିବେ। ଆଠୁ କଣ ଭଲ ଲାଭ କଣ କମ ଲାଭ ଅଛି?
1: ବିଲକୁଲ ନାହିଁ। ଏବେ ମତେ କହ ଆଜି କିଏ ଆସିବେ?
0: ତାହେଲେ ଆଜିର ହ୍ୟାଲୋ କିଷାନବାଣୀ କାର୍ଯ୍ୟକ୍ରମରେ ଆମ ସହିତ ଅଛନ୍ତି ଡାକ୍ତର ମନୋଜ ଷଡଙ୍ଗୀ ସାର।
1: ଆଜ୍ଞା,
0: ସିଏ ହେଲେ ଗବେଷଣା ଅଧିକାରୀ ନିଦାନିକ ଅନୁସନ୍ଧାନ ପରୀକ୍ଷାଗାର ବ୍ରହ୍ମପୁର।
1: ଆଚ୍ଛା, ସାର ଗୋଟେ ଥର ଆସିଥିଲେ ଆମ ପାଖକୁ?
0: ହଁ, ସାରଙ୍କର ତ ମଝିରେ ମଝିରେ ଆମକୁ ଆସୁଛନ୍ତି, ପରାମର୍ଶ ଦଉଛନ୍ତି, ଆମ ଚାଷୀ ଭାଇ ଭଉଣୀ ମାନଙ୍କର ସବୁ ସମସ୍ୟାର ସମାଧାନ କରୁଛନ୍ତି। ଆଜି ଆମକୁ ସୁଯୋଗ ମିଳିଛି ସାରଙ୍କ ସହିତ ଆଉ ଥରେ କଥା ହେବା।
1: ହଁ, ହେଲେ ଆଜି କୋଉ ବିଷୟରେ କଥା ହେବା?
0: ହେଲେ ଆଜି ଆମେ କଥା ହେବା ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କର ଟୀକାକରଣ।
1: ଆଚ୍ଛା, ହେଲେ ମଙ୍ଗଳୁ ତୋର ତ ଗୃହପାଳିତ ପଶୁ କିଏ ନାହାନ୍ତି?
0: ଆରେ ମୋର କିଏ ନଥିଲେ, ଆମ ଚାଷୀ ଭାଇ ଭଉଣୀ ମାନେ ରଖିଛନ୍ତି, କୁକୁଡ଼ା ପାଳନ କରୁଛନ୍ତି, ଘରେ ଗାଈ ରଖିଛନ୍ତି, ଛେଳି ରଖିଛନ୍ତି, ମେଣ୍ଢା ରଖିଛନ୍ତି, ଆଉ ଆମେ ବି ପିଲା କୁକୁର ଦେଖୁଛନ୍ତି, ଆମ ଶୁଆ ସାରି ସବୁ ଅଛନ୍ତି ନା। ମୁଁ ସିନା ରଖିନି, ମୋ ଘରେ କଣ ଗୋଦିପଟ ନାହାନ୍ତି?
1: ବହୁତ ବଢିଆ। ଏବେ ଚାଲ ଆମ ଶ୍ରୋତା ମାନଙ୍କୁ କହିଦେ କୋଉ ସମୟରେ ଆମକୁ କଲ୍ କରିବେ।
0: ଆମକୁ ପ୍ରତି ଶୁକ୍ରବାର ଅପରାହ୍ନ 4:30 ଆମ ସହିତ କଥାବାର୍ତ୍ତା ହେଇପାରିବେ, ଆଉ ଆର ପ୍ରସାରଣ ଶୁଣିପାରିବେ ପ୍ରତି ରବିବାର 7:30।
1: ଭେରି ଗୁଡ୍। ଏବେ ଚାଲ ଆଜିର କାର୍ଯ୍ୟକ୍ରମ ଆମେ ଆରମ୍ଭ କରିବା।
0: ତାହେଲେ ଆଜିର କାର୍ଯ୍ୟକ୍ରମ
1: ହ୍ୟାଲୋ କିଷାନବାଣୀ,
0: ହ୍ୟାଲୋ କିଷାନବାଣୀ,
1: ଯାହାର ବିଷୟବସ୍ତୁ ରହିଛି
0: ଗୃହପାଳିତ ପଶୁପକ୍ଷୀ ମାନଙ୍କର ଟୀକାକରଣ ସମ୍ପର୍କରେ ଆଲୋଚନା ହେବ।
2: ନମସ୍କାର ସାର। ନମସ୍କାର ମ୍ୟାଡାମ।
1: ସାର ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର ହ୍ୟାଲୋ କିଷାନବାଣୀର ଏଇ ଲଗଣାକୁ। ହେଲେ ସାର ଆଜି ତ ଆମର ବିଷୟ ଆମେ ରଖିଲୁ
0: ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଗୃହପାଳିତ ପଶୁପକ୍ଷୀ ମାନଙ୍କର ଟୀକାକରଣ ସମ୍ପର୍କରେ ଆମେ ଆଲୋଚନା କରିବା।
1: କିନ୍ତୁ ସାର ସର୍ବପ୍ରଥମେ ଆମେ ଜାଣିବା ଯେ ଟୀକାକରଣ ଏତେ ଜରୁରୀ କାହିଁକି?
2: ଦେଖନ୍ତୁ, ଟୀକାକରଣ ଆମେ ଯଦି କହିବା, ଆମର ଗୋଟିଏ ଢଗ, ଯେମିତି ଓଡ଼ିଆରେ ଆମେ କହୁଛେ ସେମିତି ଇଂଲିଶରେ ବି ଗୋଟିଏ ଢଗ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର। ଆମର ପ୍ରତିଷେଧକର ବ୍ୟବସ୍ଥା ସବୁବେଳେ ରୋଗ ହେବାର ଯେଉଁ ଚିକିତ୍ସା ଠାରୁ ସବୁବେଳେ ଭଲ, ତେଣୁ ଆମେ ଟୀକାକରଣଟା ନିହାତି କରାଇଦେବା। କାରଣ ଟୀକାକରଣ ଖର୍ଚ୍ଚ ବହୁତ, ଖର୍ଚ୍ଚ ତ ନାହିଁ କହିଲେ ଚଳିବ, କାରଣ ବର୍ତ୍ତମାନ ସରକାରଙ୍କର ନୀତି ଅନୁସାରେ ସବୁ ଟୀକାକରଣ ଆମର ଚାଷୀ ଭାଇମାନଙ୍କ ପାଇଁ ମାଗଣା ଦିଆଯାଉଛି, ତେଣୁ ଟୀକାକରଣରେ କୌଣସି ଖର୍ଚ୍ଚ ଆପଣଙ୍କୁ ଚାଷୀ ଭାଇମାନଙ୍କୁ ବହନ କରିବାକୁ ପଡ଼ିବନି। କିନ୍ତୁ ବେଳେବେଳେ ଆମର ଯଦି ଦୁରାଗ୍ୟ ରୋଗ ହୁଏ, ସେ ରୋଗର ବେଳେବେଳେ ଚିକିତ୍ସା ଖର୍ଚ୍ଚ ଆପଣମାନଙ୍କୁ ବହନ କରିବାକୁ ପଡ଼ିପାରେ, ତେଣୁ ସବୁବେଳେ ଟୀକାକରଣ କରାଇବା ଦ୍ୱାରା ଆମର ଯେଉଁଟା ଅବାଧ୍ୟ ରୋଗ ଅଛି ତା ଦେହରୁ ଆମେ ରକ୍ଷା ପାଇପାରିବା, ଯଦ୍ୱାରା ଆମର ଅର୍ଥନୀତି ସୁଦୃଢ଼ ହେବ ଏବଂ ଆମର ପାରିପାର୍ଶ୍ୱିକ ଉନ୍ନତି ମଧ୍ୟ ହୋଇପାରିବ।
1: ଯୋଉ ଗୃହପାଳିତ ପଶୁପକ୍ଷୀ ମାନେ ତ ସମସ୍ତେ ସବୁକିଛି ରଖୁଛନ୍ତି, ହେଲେ ଆମେ ଏ ଯୋଉ ଯୋଜନା ବିଷୟରେ ଆଲୋଚନା କରୁଛେ, ସେ ଯୋଜନା ଅନ୍ତର୍ଗତ କଣ କଣ ଅଲଗା ପ୍ରାଣୀ ଯାଉଛନ୍ତି ନା ସମସ୍ତେ ଗୃହପାଳିତ ପଶୁ ଯାଉଛନ୍ତି?
2: ଦେଖନ୍ତୁ, ଏଇ ଯେଉଁ ଯୋଜନା ଆମର ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ନ୍ୟାସନାଲ୍ ଆନିମଲ୍ ଡିଜିଜ୍ କଣ୍ଟ୍ରୋଲ୍ ପ୍ରୋଗ୍ରାମ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆମର 2019 ଏଇଟା ଆରମ୍ଭ ହୋଇଥିଲା। ଆର ଲକ୍ଷ୍ୟ ଥିଲା ଯେ ରାଷ୍ଟ୍ରୀୟ ସରକାରଙ୍କ ଅଧୀନରେ ଯେତିକି ଆମର ରାଜ୍ୟ ସରକାର ସବୁ ଅଛନ୍ତି, ସେଥିରେ ଆମର ଗାଈ ଗୋରୁ ଛେଳି ମେଣ୍ଢା ଏବଂ ଘୁଷୁରୀ, ଏଇ ଯେଉଁ ରହିଲେ 3 ପ୍ରାଣୀ, ସେମାନଙ୍କର ସ୍ପେସିଫିକ୍ ଯେଉଁ ରୋଗ ଅଛି କେତୋଟି, ସେଇ ରୋଗ ଅଧୀନରେ ଚିକିତ୍ସା ମାନେ ଟୀକାକରଣ କରାଇବା, ତାର ଏଣ୍ଟାୟର ପ୍ରୋସେସ୍ଟା ଆମର ଜାତୀୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଉଛି, ମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା, ଯେଉଁଥିରେ ଆମର ଭ୍ୟାକ୍ସିନ୍ର ସପ୍ଲାଏ ଠାରୁ ଆରମ୍ଭ କରି ଟୀକାକରଣ

0: ବ୍ୟବସ୍ଥା ଭିତରେ ହେଇପାରିବ
1: ଆଜ୍ଞା, ସବୁ ବିଧି ବ୍ୟବସ୍ଥାରେ ହେଇପାରୁଛି, କାରଣ ତା ପାଇଁ ସରକାର ଆମକୁ ଶୀତତାପ ନିୟନ୍ତ୍ରଣ ଯେଉଁ ଯନ୍ତ୍ର କହୁଛନ୍ତି ଆମର ଭ୍ୟାକ୍ସିନ୍ ରଖିବା ପାଇଁ, ଆମର ପ୍ରତି ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ପ୍ରତି ପ୍ରାଣୀଧନ ନିୟନ୍ତ୍ରଣ କେନ୍ଦ୍ର ଯେଉଁ ଅଛି, ନିରୀକ୍ଷକ କେନ୍ଦ୍ର ଆମର ବା ଲାଇଫ୍ ଷ୍ଟକ୍ ଏଡ୍ ସେଣ୍ଟର କହୁଛି ଆମର ଯେଉଁଟା ପଞ୍ଚାୟତ ଲେବୁଲରେ ରହୁଛି, ସବୁଠି ଉପଲବ୍ଧ ଅଛି। ସେମାନେ ଯେତେବେଳେ ଟୀକାକରଣ କରିବାକୁ ଆମର ଗ୍ରାମକୁ ଯାଉଛନ୍ତି, ଭ୍ୟାକ୍ସିନ୍ଟିକୁ ସେହି ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରେ ରଖୁଛନ୍ତି ଏବଂ ଟୀକାକରଣ ସମୟରେ ଉଚିତ ତାପମାତ୍ରା ତା ମେଣ୍ଟେନ୍ କରିକି ଟୀକାକରଣ କରାଯାଉଛି, ଯଦ୍ୱାରା ଆମର ଟୀକାର ଯେଉଁ ଇମ୍ୟୁନିଟି ବା ରୋଗ ପ୍ରତିଷେଧକ ଶକ୍ତି ସେଇଟା ବଜାୟ ରହୁଛି।
0: ହେଲେ ସାର୍, ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜରିଆରେ ପଶୁପକ୍ଷୀମାନଙ୍କୁ ଟୀକାକରଣ କରିବା ପାଇଁ କ'ଣ ଗୋଟେ ନିର୍ଦ୍ଦିଷ୍ଟ ସମୟ କିମ୍ବା ମାସ ଏମିତି ଅଛି
2: ବା ସ୍ଥାନ ଅଛି କି ସାର୍?
1: ସ୍ଥାନ ତ ନାହିଁ ମୁଁ କହିବି, କାରଣ ଆମର ଏଇଟା ସାରା ରାଜ୍ୟରେ ଗୋଟିଏ ଟାଇମ୍ରେ ଆରମ୍ଭ ହେବ। ଯଦି ମୁଁ କହିବି, ଯେଉଁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଚାରୋଟି ଟୀକାକରଣ କରାଯାଉଛି। ପ୍ରଥମଟି ହେଉଛି ଆମର ଫାଟୁଆ, ଯାହାକୁ ଆମେ ଫୁଟ୍ ଆଣ୍ଡ ମାଉଥ୍ ଡିଜିଜ୍ କହୁଛେ। ଦ୍ୱିତୀୟଟି ହେଉଛି ପିପିଆର୍ ରୋଗ, ଯେଉଁଟା ଛେଳି ମେଣ୍ଢାମାନଙ୍କ ପାଇଁ ପ୍ରଯୁଜ୍ୟ। ତୃତୀୟଟି ହେଉଛି ଆମର କ୍ଲାସିକାଲ୍ ସ୍ୱାଇନ୍ ଫିଗର୍, ଯେଉଁଟା ହେଉଛି ଆମର ଘୁଷୁରୀମାନଙ୍କ ପାଇଁ ପ୍ରଯୁଜ୍ୟ। ଏବଂ ଆଉ ଗୋଟେ ରୋଗ ହେଉଛି ବ୍ରୁସିଲୋସିସ୍, ଯେଉଁ ଟୀକାକରଣ କରାହେଉଛି, ଏଇଟା ମାଈ ବାଛୁରୀମାନଙ୍କ ପାଇଁ ପ୍ରଯୁଜ୍ୟ। ତେଣୁ ଏଇ ଯେଉଁ ସବୁ ଚାରୋଟି ଟୀକାକରଣ ହେଉଛି, ଆର ସ୍ପେସିଫିକ୍ ଟାଇମ୍ ଅଛି। ପ୍ରତି ବର୍ଷ ଗୋଟେ 45 ଦିନିଆ ପିରିୟଡ଼ରେ ସାରା ରାଜ୍ୟରେ ଏକା ସାଙ୍ଗରେ ଆରମ୍ଭ ହୋଇ 45 ଦିନ ମଧ୍ୟ ସରେ। ତେଣୁ ଏବେ ଯଦି ନିକଟସ୍ଥ ଆପଣ ଦେଖିବା, ଏଇ ଯେଉଁ କାର୍ଯ୍ୟକ୍ରମର ବିଶେଷତ୍ୱ ଏହା ରହିବ ଯେ ଆସନ୍ତା 15 ମେ ଠାରୁ ଆମର ସାରା ରାଜ୍ୟରେ ଆମର ଯେଉଁ ଫାଟୁଆର ଟୀକାକରଣ ଆରମ୍ଭ ହେଉଛି, ଏହା 15 ମେରୁ ଆମର 30 ଜୁନ୍ ପର୍ଯ୍ୟନ୍ତ ଚାଲିବ। ତେଣୁ ଏଇ ଯେଉଁ 45 ଦିନ ମଧ୍ୟରେ ଆପଣ ଯେତେ ଆପଣଙ୍କର ଗାଈ, ବାଛୁରୀ, ମଇଁଷି ସମସ୍ତଙ୍କୁ ଫାଟୁଆ ରୋଗ ଦ୍ୱାରା ଟୀକାକରଣ କରାଇ ନିଅନ୍ତୁ। ତା ସହିତ ଏଇ ଯେଉଁ 45 ଦିନ ମଧ୍ୟରେ ପିପିଆର୍ ବା ଆମର ଯେଉଁଟା ଛେଳି ମେଣ୍ଢାମାନଙ୍କୁ ଆମେ ଯେଉଁଟା କହୁଛେ, ଛେଳି ମଡ଼କ ବା ଛେଳି ପ୍ଲେଗ୍ ଯେଉଁଟା କହୁଛେ, ତାର ବି ଟୀକାକରଣ ଆରମ୍ଭ ହେଉଛି। ତେଣୁ ଏଇ 45 ଦିନ ମଧ୍ୟରେ ଆପଣଙ୍କର ଆମର ଯେଉଁ ଚାଷୀ ଭାଇମାନଙ୍କର ଯେତେ ଗାଈ, ଗୋରୁ, ଛେଳି, ମେଣ୍ଢା ସମସ୍ତଙ୍କୁ ଏଇ ଟୀକାକରଣ ଦ୍ୱାରା କଭର୍ କରାଯିବ। ତେଣୁ ଚାଷୀ ଭାଇମାନଙ୍କୁ ମୋର ଭଉଣୀମାନଙ୍କୁ ଅନୁରୋଧ ରହିବ, ଏଇ 45 ଦିନ ମଧ୍ୟରେ ଆପଣଙ୍କର ଯେଉଁ ଛେଳି, ମେଣ୍ଢା, ଗାଈ, ଗୋରୁ, ମଇଁଷି ଅଛନ୍ତି ସମସ୍ତଙ୍କର ଟୀକାକରଣ କରାଇ ନିଅନ୍ତୁ।
0: ସାର୍, ଏଇଠି ଗୋଟେ ଫୋନ୍ କଲ୍ ନେଇଯିବା ସାର୍।
1: ଆଜ୍ଞା,
2: ହ୍ୟାଲୋ
3: ହ୍ୟାଲୋ
2: ହ୍ୟାଲୋ କିଷାନ ବାଣୀକୁ ବହୁତ ବହୁତ ସ୍ୱାଗତ। କିଏ କହୁଥିଲେ, ନିଜ ପରିଚୟ ଦେବେ କି?
3: ମୁଁ ଧୋବା ଶ୍ୟାମଲ କହୁଥିଲି ଆଜ୍ଞା, ସିଂହପୁର ପୁରସ୍ତମପୁର ପାଖରୁ।
2: କେମିତି ଅଛନ୍ତି ଭାଇ?
3: ମୁଁ ଭଲ ଅଛି ଆଜ୍ଞା।
2: କୁହନ୍ତୁ, ଆଜିର ଆପଣ ପ୍ରଶ୍ନ କଣ?
3: ମୁଁ ବୋଲେ ଆମର ପିଲାଟା ସେ କୁକୁର ରଖି ବୋଲି ବୋଲୁରୁ ଗୋଟେ ସେ ଆମର ଗାଁ ଜାଗା ବୁଲା କୁକୁର ତାର ତାର ଗୋଟେ ସୁଗିଆ ପିଲାଟା ଆଣି ରଖି ହେଲେ ସବୁ ଯୋଉ ମୁଁ ପଚାରୁଥିଲି ଯୋଉ
1: ନମସ୍କାର। ଆମେ ଯୋଉ ଘରେ ଯୋଉ କୁକୁର ରଖୁଛେ, ତାକୁ 3 ମାସ ପରେ ଆମେ ଯଦି ତାର ମା ଟୀକା ନେଇଛି, ତାହେଲେ ଆମେ 3 ମାସ ପରେ ଟୀକାକରଣ ଆରମ୍ଭ କରିବା ନିହାତି ଦରକାର। ପ୍ରଥମେ ଆମେ 3 ମାସ ପରେ ଗୋଟେ ଜଳାନ୍ତ ରୋଗ ଯୋଉଟା କହୁଛେ ରାବିଜ୍ ଭ୍ୟାକ୍ସିନ୍ ତାକୁ ହବା। ତାର ମାସେ ପରେ ଆମର ମଲ୍ଟି ଡିଜିଜ୍ ଭ୍ୟାକ୍ସିନ୍ ଯେଉଁଟା ଆସୁଛି, ଆମର କାଇନ୍, ହେପାଟାଇଟିସ୍ ହଉ, ଆଉ ପାର୍ଭୋ ଏବଂ ଡିଷ୍ଟେମ୍ପର ମିଶିକିରି ଗୋଟେ ପ୍ରକାର ଭ୍ୟାକ୍ସିନ୍ ଆସୁଛି, ସେଇ ଭ୍ୟାକ୍ସିନ୍ ଦେବା। ଏଇ ଭ୍ୟାକ୍ସିନ୍ ଦେବାର ମାସେ ପରେ ଆଉ ଥରେ ଗୋଟେ ବୁଷ୍ଟର ଡୋଜ୍ ଦେବାର ଅଛି। ମାନେ ପ୍ରଥମ ବର୍ଷ ଆପଣଙ୍କର 45 ଦିନ ପରେ କିମ୍ବା 60 ଦିନ ପରେ ଆମେ 3 ଥର ଭ୍ୟାକ୍ସିନ୍ ଦେବା। ଏଇ ଯେଉଁ ରାବିଜ୍ ଏବଂ ମଲ୍ଟି ଡିଜିଜ୍ ଭ୍ୟାକ୍ସିନ୍ 2 ଥର ଦେଲା ପରେ ପ୍ରତି ବର୍ଷ ଆମେ ଏଇଟା ଆନୁଆଲ୍ ରିପିଟେସନ୍ କରିବା ଦରକାର, କାହିଁକି ଆପଣଙ୍କର ଏଇ ଯେଉଁ ଭ୍ୟାକ୍ସିନ୍ର ଇମ୍ୟୁନିଟି ହେଉଛି ବର୍ଷ ମାତ୍ର ରହିଥାଏ। ତେଣୁ ଆପଣ ଯେଉଁ ଘରେ ରଖୁଛନ୍ତି ଜଳାନ୍ତକ ରୋଗ ପ୍ରତି ବର୍ଷ ଆପଣ ଟୀକାକରଣ କରିବେ ଏବଂ ମଲ୍ଟି ଡିଜିଜ୍ ଭ୍ୟାକ୍ସିନ୍ ଯେଉଁଟା କହୁଛନ୍ତି ତାକୁ ପ୍ରତି ବର୍ଷ ଟୀକାକରଣ କରିବେ। ଏଇଟା ରହିଲା ଆମ ଘରେ ଯେଉଁଟା ଆମେ ପେଟ୍ ଡଗ୍ ହିସାବରେ ରହୁଛେ ତାର ଟୀକାକରଣ। ଦେଖନ୍ତୁ, ବୁଲା କୁକୁର ବି ଆମେ ତ କୁକୁର ହିସାବରେ ଟୀକାକରଣ ସେମ୍ କରିବା କଥା, କିନ୍ତୁ ଯେହେତୁ ଏଠି ବୁଲା ବା ଷ୍ଟ୍ରେ ଡଗ୍ ଆମେ କହୁଛେ, ଆମର ପ୍ରତି ମ୍ୟୁନିସିପାଲିଟିରେ ଆମର କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମର ବରହମପୁରରେ ବି ଆମର ବରହମପୁର

0: ତଦନ୍ତ କର କର ଟୀକାକରଣ କରିପାରିବା।
1: ହେଲେ ସାର୍ ଆମେ ଜାଣିଛୁ ମୋର ଆମ ଘର ପାଖରେ ଗୋଟେ ଗାଈଟେ ଅସୁସ୍ଥ ହୋଇ ପଡ଼ିଥିଲା, ଗୋଟେ ଆମ୍ବୁଲାନ୍ସ ଆସିଥିଲା 1962 ର, ତା ବିଷୟରେ କିଛି କୁହନ୍ତୁ ସାର।
0: ଦେଖନ୍ତୁ ଏଇଟା ଯେଉଁ 1962 ଏଇଟା ସାରା ରାଜ୍ୟ, ଯେମିତି ଆପଣଙ୍କର ହ୍ୟୁମାନ ଆମ୍ବୁଲାନ୍ସ 108 ମାରିଲେ ଆପଣଙ୍କର ଘରେ ଆସି ଆମ୍ବୁଲାନ୍ସ ପହଞ୍ଚି ହେଉଛି, ସେମିତି 1962 ବା 1962 ନମ୍ବରରେ ଆମର ସାରା ରାଜ୍ୟରେ ପଶୁମାନଙ୍କର ଆମ୍ବୁଲାନ୍ସ ଆପଣଙ୍କର ଉପଲବ୍ଧି ଅଛି। ଆମର ବରହମପୁର ମ୍ୟୁନିସିପାଲିଟିରେ ଏଇଟା ସ୍ପେସିଫିକାଲି 1962 ପାଇଁ ଗୋଟେ ଆମ୍ବୁଲାନ୍ସ ଦିଆହେଇଛି, ଏବଂ ଅନ୍ୟ ବ୍ଲକରେ ଆମର ଯେଉଁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି, ସେ 1962 ବା ଭ୍ରାମ୍ୟମାଣ ଆମ୍ବୁଲାନ୍ସ ହିସାବରେ କାର୍ଯ୍ୟ କରୁଛି। ତେଣୁ ଆପଣମାନଙ୍କର ଯଦି କୌଣସି, ଏଇଟା କେବଳ ଆମର ବୁଲା ଗାଈଗୋରୁମାନଙ୍କର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଅଟେ, ଏବଂ କୁକୁର ମଧ୍ୟ ତା ଦେହରେ ଯାଉଛି। ତେଣୁ ଯଦି କୌଣସି ପଶୁପ୍ରେମୀ ବା ଆପଣଙ୍କ ପଡ଼ୋଶୀ ଦେଖିଲେ ଯେ ଗୋଟେ ବୁଲା ଗାଈ ଗୋରୁ କଷ୍ଟ ପାଉଛି ଏବଂ କୁକୁର କଷ୍ଟ ପାଉଛି କୌଣସି ରୋଗରେ କିମ୍ବା ଦୁର୍ଘଟଣା ହୋଇଯାଇଛି, ତାହେଲେ ସେ ସାଙ୍ଗେ ସାଙ୍ଗେ 1962 ଫୋନ୍ କଲେ ଆମର ଆମ୍ବୁଲାନ୍ସରେ ଆମର ଯେଉଁ ପ୍ରାଣୀ ଚିକିତ୍ସକ ଏବଂ ପ୍ରାଣୀ ସହାୟକମାନେ ଅଛନ୍ତି, ସେମାନେ ତୁରନ୍ତ ସେଇଠାରେ ପହଞ୍ଚି ସେମାନଙ୍କର ରୋଗ ଉପଲବ୍ଧ ସହିତ ଟୀକା ଆମର ଯେଉଁ ମେଡିସିନ ପତ୍ର ଦିଅନ୍ତି।
2: ସାର୍ ଆପଣ ତ ନିଦାନିକ ଅନୁସନ୍ଧାନ ପରୀକ୍ଷାଗାରର ଗବେଷଣା ଅଧିକାରୀ ଅଛନ୍ତି, ଆମେ ଗାଈଗୋରୁ ଗୃହପାଳିତ ପଶୁପକ୍ଷୀ ମାନଙ୍କର ଯେଉଁ ନିଦାନ ପ୍ରକ୍ରିୟା ସମ୍ପର୍କରେ ସାମାନ୍ୟ ଆଲୋଚନା କରିବା, ଯେ ଆମର ଯଦି କିଛି ରୋଗ ଥାଉ ବା ନଥାଉ ଏମିତି କିଛି ଜିନିଷ ଅଛି କି ଆମେ ଆଗୁଆ ପରୀକ୍ଷା କରାଇଦେବା ଭଲ ହେବ?
0: ଦେଖନ୍ତୁ ସବୁବେଳେ ପରୀକ୍ଷା କରାଇଦେବା ଭଲ ହେବ, କାରଣ ଆପଣଙ୍କର ରକ୍ତ ପରୀକ୍ଷାଟା ସବୁବେଳେ ଆପଣଙ୍କର ଗାଈଗୋରୁ ହୁଅନ୍ତୁ ଏବଂ କୁକୁରମାନଙ୍କର ହୁଅନ୍ତୁ

0: ଯେଉଁ ତେଲେରିଆ ରୋଗଟି ଆପଣଙ୍କର ଜ୍ୱର ନହେଲେ ମଧ୍ୟ ସେ ଦେହ ଭିତରେ ରହୁଛି, କୌଣସି ଟିକେ କାରଣରୁ ଯଦି ଆପଣଙ୍କର ଦେହ ମାନେ ଷ୍ଟ୍ରେସ୍ ପଡ଼ୁଛି ଗାଈ ଗୋରୁ, କିମ୍ବା ଏବେ ଖରା ସିଜିନ୍ ଅଛି, ଟିକେ ଷ୍ଟ୍ରେସ୍ ପଡ଼ିଲେ ସେ ଗାଈମାନଙ୍କର ସେ ରୋଗଟି ବାହାରୁଛି। ତେଣୁ ପ୍ରତିଷେଧକ ଭାବେ ଆପଣ ଯଦି ସେଇଟା ପରୀକ୍ଷା କରିଦେଇପାରନ୍ତି, ଆମର ଯେଉଁ ନିଦାନିକ କେନ୍ଦ୍ର ଅଛି ବରହମପୁରର ପ୍ରାଣୀ ଚିକିତ୍ସାଳୟ ପରିସରରେ, ତାହେଲେ ନିଶ୍ଚୟ ଭଲ ହେବ। ସେହିପରି କୁକୁରମାନଙ୍କର ବି ଆମର ବହୁତ ଗୁଡ଼ିଏ ରୋଗ ରହୁଛି, ଏବେ ସରକାରଙ୍କ ସହାୟତାରେ ଆମର ସବୁ ପ୍ରକାର ଉନ୍ନତମାନର ମେସିନ୍ ବି ଉପଲବ୍ଧ ଅଛି, ଯେଉଁଥିରେ ଆମେ ଚିକିତ୍ସା ଆମର ସବୁ ନିଦାନିକ ଟେଷ୍ଟ କରିପାରିବା, ଏବଂ ତାର ମୂଲ୍ୟ ବି ମାତ୍ର ନଗଣ୍ୟ ରହିଛି। ମାତ୍ର ଗୋଟେ ସାମ୍ପୁଲ ପାଇଁ ଆମେ 10 ଟଙ୍କା ସରକାରଙ୍କ ନିର୍ଦ୍ଧାରିତ ଦର ହିସାବରେ ନେଉଛୁ। ତେଣୁ ମୋର ଚାଷୀ ଭାଇମାନଙ୍କୁ ଅନୁରୋଧ ରହିବ, ତାଙ୍କ ଗାଈ ଏବଂ କୁକୁରମାନଙ୍କର ଯଦି ଆପଣ ସ୍କ୍ରିନିଂ ବା ପ୍ରତିଷେଧକ ହିସାବରେ ଆପଣ ପରୀକ୍ଷା କରାଇ ପାରୁଛନ୍ତି, ତାହେଲେ ନିଶ୍ଚୟ ଆପଣମାନେ ଉପକୃତ ହେବେ।
1: ହ୍ୟାଲୋ
2: ହ୍ୟାଲୋ
1: ଆଜ୍ଞା, ହ୍ୟାଲୋ କିଶାନବାଣୀକୁ ସ୍ୱାଗତ। କିଏ କହୁଥିଲେ ଭଉଣୀ?
2: ଭଉଣୀ ନମସ୍କାର।
1: ନମସ୍କାର, ନିଜ ପରିଚୟ ଦେବେ?
2: ମୁଁ ହଳଦିଆପଦରୁ ଅନ୍ନପୂର୍ଣ୍ଣା ରଳେଇ କହୁଥିଲି।
1: କୁହନ୍ତୁ ଭଉଣୀ, ଆଜିର ଆପଣଙ୍କର ପ୍ରଶ୍ନ କଣ?
2: ଆମର ମୁଁ ଟିକେ ଜାଣିବାର ଥିଲା, ଆଜ୍ଞା ରାଇଚନ୍ଦୀ ବୋଲି କହୁଥିଲେ, ତମର ସେ ମନ ସଡନ ସାର ଆଇଛନ୍ତି ତ?
1: ଆଜ୍ଞା।
2: ସାରଙ୍କୁ ମୁଁ ଟିକେ ଆଗରୁ ମୁଁ ଶୁଣିଥିଲି, ହେଲା, ଆମର କିଷାନ ମାଇ କାର୍ଯ୍ୟକ୍ରମ ତମର ହଉନି
1: ସେଠୁ
2: ମୁଁ ଶୁଣିଥିଲି ଯେ ଆଜି ଆଇଛନ୍ତି, ତ ସାରଙ୍କୁ ଟିକେ ମୁଁ ପଚାରିବାର ଥିଲା ଗୋଟେ କଥା।
1: ନିଶ୍ଚୟ ପଚାରନ୍ତୁ, ସାର ଅଛନ୍ତି ଲାଇନରେ।
2: ଆଜ୍ଞା ସାର ନମସ୍କାର।
0: ମ୍ୟାଡମ ନମସ୍କାର।
2: ଆଜ୍ଞା ମୁଁ ଅନ୍ନପୂର୍ଣ୍ଣା କହୁଥିଲି। ଆଜ୍ଞା ମତେ ଚିହ୍ନି ପାରିବେ? ହଳଦିଆ ପଦରେ ଦେଖା ହେଇଥିଲା, ମୁଁ ଯୋଉ କୁକୁଡ଼ା ରଖିଛି ବୋଲି କହୁନଥିଲି କି?
0: ଆଜ୍ଞା ମ୍ୟାଡମ କୁହନ୍ତୁ।
2: ଏବେ ତ ଖରା ଦିନ ହଉଛି, ଆଉ ଆଜ୍ଞା କଣ କହିଲେ ଗୋଟେ ମୁଁ ଟିକାଟେ କଣ ଦେବି ବୋଲି ଆମର କୁକୁଡ଼ା ପାଳନ କରିଛି ବାରିଟା।
0: ଆଜ୍ଞା ମ୍ୟାଡମ
2: ଚିନ୍ତା କରି ରଖିଛି ଆମର କୁକୁଡ଼ା, ବ୍ୟବସାୟ ଭଲ ଚାଲିଛି ମୋର।
0: ଆଜ୍ଞା
2: ଟିକେ ଆଗରୁ କଣ ଟୀକାକରଣ ଦିଆ ହଉଛି ବୋଲି ଆପଣ ଟିକେ ମତେ ସଚେତନ କରିଥିଲି, ତ କଣ କଣ ଏବେ ଆଉ ଟୀକା ବି ମୋର ପଡୁଛି କଣ, ତ ସେଇ ବିଷୟରେ ଟିକେ ଜାଣିଲେ ଭଲ ହେଇଥାନ୍ତା। ଆଉ
0: ଆପଣ ଦେଶୀ କୁକୁଡ଼ା ରଖିଛନ୍ତି ମ୍ୟାଡମ ନା ଆମର ବ୍ରଏଲର ଜାତୀୟ କୁକୁଡ଼ା, ସେଇଟା ଟିକେ ପଚାରେ?
2: ସେଇ ରଖିଛି ଆଜ୍ଞା, ଏପଟେ 40 ଖଣ୍ଡେ ରଖିଛି। ସେ ଯୋଉ ଆପଣ ବିଦେଶୀ କୁକୁଡ଼ା ବୋଲି କହୁନାହାନ୍ତି କି?
0: ଆଜ୍ଞା
2: ଦେଶୀ କୁକୁଡ଼ା 12-13 ଖଣ୍ଡେ ରଖିଛି।
0: ଆଜ୍ଞା
2: ତ କଣ କରିବି ମୁଁ ଟିକେ, ଏଇ ଯୋଉ ଆଉ ଟିକେ ଆଗକୁ ଗଲେ କେତେ ଦିନ ପରେ କଣ କୁକୁଡ଼ା

0: ସେଟା ଆଗରୁ ଥିଲା, ଯେଉଁଟା ଏବେ ନୂଆ ସବୁ ଚେଞ୍ଜ ହୋଇଯାଇଛି ସରକାରଙ୍କର, ଆପଣଙ୍କର ଯେଉଁ ନୂଆ ପଲିସି ଆସିଛି ସେଥିରେ କୌଣସି ଟୀକାର ପଇସା, ମୁଁ କହିଲି ଭୁଲ, ସେଟା କୌଣସି ପଲିସି ଟୀକା ପାଇଁ ପଇସା ପଡ଼ିବନି ଏବେ ଏବେ ସକାଳୁ। ନା ନା ମ୍ୟାଡ଼ାମ ଫ୍ରି ଅଛି, ଆମର ତ କେହି ନେବେନି ଆପଣଙ୍କଠୁ, ସେଇଟା ସବୁ ଟୀକା ଏବେ ସରକାରଙ୍କର ଫ୍ରି ଅଛି। ଯେତେ ବି ଟୀକା ଆମର HS ହଉ, ଯେତେ କି ଆମର ଗୃହପାଳିତ ପଶୁ ହୁଅନ୍ତୁ ପକ୍ଷୀ ହୁଅନ୍ତୁ, ସରକାରଙ୍କର ଯେଉଁ ପଲିସି ଅଛି ସେଥିରେ ସବୁ ଟୀକା ଫ୍ରି ଅଛି। ଆଗରୁ ଏଇଟା ପଡ଼ୁଥିଲା, ବର୍ତ୍ତମାନ ଏଇଟା ଫ୍ରି ପୁରା, ତେଣୁ ଆପଣଙ୍କର ମାଗଣା ଟୀକାକରଣ ହେଇପାରିବ ସବୁଗୁଡ଼ାକ। ତେଣୁ ଆପଣ ନିକଟସ୍ଥ ଆଜ୍ଞା ମ୍ୟାଡ଼ାମ, ଆଉ ତେଣୁ ଆପଣଙ୍କର ଯେଉଁ 2B ଟୀକାକରଣଟା କରିବେ ସେଇଟା ଚମଡ଼ା ତଳେ ଦିଆହେବ, ଆପଣଙ୍କର ଯେତିକି ପକ୍ଷୀ ଅଛନ୍ତି ତାର ଚମଡ଼ା ତଳେ ଦେବେ। ତେଣୁ ଆପଣ ନିକଟସ୍ଥ ଆମର ଯେତିକି ଅଛନ୍ତି ପ୍ରାଣୀଧନ ନିରୀକ୍ଷକ କିମ୍ବା ପ୍ରାଣୀ ଚିକିତ୍ସକଙ୍କ ସହିତ ଯୋଗାଯୋଗ କଲେ ସେମାନେ ଆସି ଆପଣଙ୍କର ଘରେ ଟୀକାକରଣଟି କରିଦେଇଯିବେ।
1: ସାର୍ ଏ ତ ଗଲା ଗୃହପାଳିତ ପଶୁପକ୍ଷୀ ମାନଙ୍କ ସମ୍ପର୍କରେ, ଯେଉଁମାନେ ବ୍ୟବସାୟିକ ଭିତ୍ତିରେ ବି ଗୃହପାଳିତ ପଶୁପକ୍ଷୀ ରଖୁଛନ୍ତି ସେମାନଙ୍କ ପାଇଁ କଣ ଆପଣଙ୍କର ବାର୍ତ୍ତା ରହିବ?
0: ବ୍ୟବସାୟିକ ମାନେ ଯେଉଁମାନେ ରଖୁଛନ୍ତି, ମୋର ଏହା ଗୋଟିଏ ବାର୍ତ୍ତା ରହିବ, ଆପଣ ଯେତେବେଳେ ଗାଈଗୋରୁକୁ ଅନ୍ୟମାନଙ୍କୁ ବିକୁଛନ୍ତି ତାହେଲେ ତା ପୂର୍ବରୁ ପ୍ରପର ଟୀକାକରଣ କରେଇ ନିଅନ୍ତୁ। କାରଣ ବର୍ତ୍ତମାନ ଦେଖନ୍ତୁ ଆମର ଯେଉଁ ନ୍ୟାସନାଲ ଡିଜିଟାଲ ଲାଇଫ୍ ଷ୍ଟକ୍ ମିଶନ ଯେଉଁଟା ରହୁଛି ସେଇଟା ପ୍ରତି ଗାଈ ଗୋରୁ ଏବଂ ଛେଳି ମେଣ୍ଢାମାନଙ୍କର ଆମର ରେଜିଷ୍ଟ୍ରେସନଟା ପୋର୍ଟାଲରେ ନିହାତି ଦରକାର। ଆପଣମାନେ ଏବେ ଦେଖିବେ ସେଇ ପୋର୍ଟାଲରେ ଆପଣଙ୍କର ଆଧାର ଏବଂ OTP ମଧ୍ୟ ମାଗିବେ, ଯେଉଁ ମାନେ ଆପଣଙ୍କର ସେଇଟା ରେଜିଷ୍ଟ୍ରେସନ କରୁଛନ୍ତି। ସେଇଟା ରେଜିଷ୍ଟ୍ରେସନ କରିଦେଲେ ଆମର ଗୋଟିଏ ସୁବିଧା ହେବ କ'ଣ ନା, ଆପଣଙ୍କୁ ଗୋଟେ ରେଜିଷ୍ଟର୍ଡ ସେଲର ହିସାବରେ ଆପଣ ସେଇଥିରେ ରେଜିଷ୍ଟର୍ଡ ହୋଇଗଲେ, ଯେତେବେଳେ ଆପଣ ଗାଈଟିକୁ ବିକିବେ ଅନ୍ୟମାନଙ୍କୁ ତାହେଲେ ଆମର ଯେଉଁ ପ୍ରାଣୀ ଚିକିତ୍ସକ ମାନେ ରହିଛନ୍ତି ସେମାନେ ତାଙ୍କର IDରେ ସେଇ ଯେଉଁ ରେଜିଷ୍ଟ୍ରେସନ ନମ୍ବରଟାକୁ ଟ୍ରାନ୍ସଫର କରିପାରିବେ ଅନ୍ୟ ଗୋଟେ ଓନରକୁ, ଯଦ୍ୱାରା ଆପଣମାନେ ନିଜେ ରେଜିଷ୍ଟ୍ରେସନ ହୋଇଗଲେ ଏବଂ ଆପଣଙ୍କର ଗୋଟେ ବିକ୍ରିର ମଧ୍ୟ ପ୍ରମାଣ ରହିଗଲା। ତା ସହିତ ଆଉ ଗୋଟେ ଜିନିଷ କହିବି, ଯେତିକି ଆପଣ ଗାଈଗୋରୁକୁ ଯେଉଁ ଟୀକାକରଣ କରାଉଛନ୍ତି ତାର ବି ରେଜିଷ୍ଟ୍ରେସନ ଆପଣ ଦେଖିବେ, ସେ କେବଳ ଆମେ ଗାଈଗୋରୁମାନଙ୍କ ଟ୍ୟାଗ୍ ନମ୍ବରଟା ମାରିଦେଲେ ସେ କେଉଁ ଦିନରେ କେଉଁ ଟୀକା ପାଇଛି ଆପଣ ସବୁ ଜଣାପଡ଼ିଯିବ। ତେଣୁ ମୋର ଯେଉଁମାନେ ବ୍ୟବସାୟିକ ଭିତରେ ଗାଈଗୋରୁ ପାଳନ କରୁଛନ୍ତି ମୁଁ ତାଙ୍କୁ ଅନୁରୋଧ କରିବି, ଆପଣଙ୍କର ଗାଈଗୋରୁମାନଙ୍କୁ ଯେଉଁ ନ୍ୟାସନାଲ ଡିଜିଟାଲ ଲାଇଫ୍ ଷ୍ଟକ୍ ମିଶନ ଅଣ୍ଡରରେ ଆପଣଙ୍କର କାନରେ ନଳୀ ପିନ୍ଧି ହୋଇ ରେଜିଷ୍ଟ୍ରେସନ କରାଇ ଦିଅନ୍ତୁ, ଏବଂ ବିକିଲା ବେଳେ ଏଇଟା ଆପଣଙ୍କର ସହାୟତା ରହିବ, କାରଣ ଆପଣ ପ୍ରୁଫ୍ କରି କହିପାରିବେ ଯେ ମୋର ଗାଈ ଏଇ ଫାଟୁଆ ଟୀକା ନେଇଛି ବୋଲି, ତେଣୁ ସେଇଟା ଆପଣଙ୍କର ସୁବିଧା ହେବ ଏବଂ ଆପଣଙ୍କର ଉଚିତ ମୂଲ୍ୟ ମଧ୍ୟ ଆପଣ ପାଇପାରିବେ।
2: ହେଲେ ସାର୍ ଏଇ ଯେଉଁ ରେଜିଷ୍ଟ୍ରେସନଟା କହୁଥିଲେ କରିବାକୁ

0: କିନ୍ତୁ ବେଳେବେଳେ ଆମେ ନଜରକୁ ଆସୁଛୁ ଯେ କୁକୁର ଗୁଡିକ ଅନ୍ୟମାନଙ୍କୁ ଚୋବେଇ ଦେବା ଫଳରେ ବିଭିନ୍ନ ପ୍ରକାର ଅଶାନ୍ତି ସୃଷ୍ଟି ହେଉଛି। ସେ କୁକୁର ଗୁଡିକ ଅନ୍ୟମାନଙ୍କୁ ଚୋବେଇବା ପାଇଁ କଣ ଟୀକାକରଣ ବ୍ୟବସ୍ଥା ଅଛି ଯାହା ଗାଁ ଗହଳିର ଲୋକ ଜାଣିପାରୁନାହାନ୍ତି, ତାପରେ ଲୋକମାନଙ୍କୁ ସଚେତନ କଲେ ବହୁତ ଭଲ ହୁଅନ୍ତା।
1: ଧନ୍ୟବାଦ ଷଡ଼ଙ୍ଗୀ ବାବୁ ଆମର ପଲସରରୁ କହୁଥିବାରୁ। ମୁଁ ଯେଉଁ ଆପଣ କହୁଛନ୍ତି କୁକୁର ମାନେ, ଆମେ ଦୁଇଟା ପ୍ରକାର ଆମେ ଯଦି ଦେଖିବା ଯେ ଆମର ଯେହେତୁ ଆମେ ରଖୁଛୁ, ଯଦି ଗୃହପାଳିତ ଆମେ ଘରେ ରଖୁଛୁ ଯେଉଁଟା କୁକୁର ଆମେ ପେଡ଼ଗ୍ସ କହିବା, ଆଉ ଯଦି ବୁଲା କୁକୁର କହିବା ତାହେଲେ ତାକୁ ଷ୍ଟ୍ରେଡ଼ଗ୍ସ ବୋଲି କହିବା। ପେଡ଼ଗ୍ସର ସବୁ କୁକୁରମାନଙ୍କର ଭ୍ୟାକ୍ସିନେସନ୍ ଗୋଟିଏ ପ୍ରକାର ଆଜ୍ଞା, କିନ୍ତୁ କୁକୁରଠୁ ଗୋଟେ ମାରାତ୍ମକ ରୋଗ ଯେଉଁଟା ମଣିଷକୁ ବ୍ୟାପୁଛି, ଆପଣ ଯେଉଁ କହୁଛନ୍ତି ଅଶାନ୍ତ ସୃଷ୍ଟି ହେଉଛି, ସେଇଟା ହେଉଛି ଜଳାନ୍ତକ ରୋଗ ଦ୍ୱାରା। କୁକୁରମାନେ ମଣିଷକୁ କାମୁଡ଼ିଲେ ଜଳାନ୍ତକ ରୋଗରେ ମଣିଷ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ। ତା ପାଇଁ ଆମର ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆପଣଙ୍କର ଯେଉଁ ଜଳାନ୍ତକ ରୋଗ ଆମେ ଯେଉଁଟା ରାବିଜ୍ ଭ୍ୟାକ୍ସିନ୍ କହୁଛୁ, ସେଇଟା ପାଇଁ ଆମର ଉପଲବ୍ଧ ଅଛି ଟୀକା। ଆପଣ ପୋଲସରାର ଯେଉଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଛି ଆମର, ତାଙ୍କ ସହିତ ଯୋଗାଯୋଗ କଲେ ଆପଣଙ୍କର ଯେଉଁ ଗୃହପାଳିତ କୁକୁର ହେଇଥାଉ କିମ୍ବା ଷ୍ଟ୍ରେଡ଼ଗ୍, ଯଦି ଆପଣମାନେ ଟିକେ ସହଯୋଗ କରିବେ ତାହେଲେ ଆମେ ଷ୍ଟ୍ରେଡ଼ଗ୍କୁ ବି ଆମର ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭ୍ୟାକ୍ସିନ୍ କରିହେବ।
0: ନାଇଁ, ଏଗୁଡ଼ିକର ପ୍ରଚାର ପ୍ରସାର ସାଧାରଣତଃ ଗାଁ ଗହଳି ଲୋକ ଜାଣିପାରୁନାହାନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଯୋଗାଯୋଗ କରିଥିଲି। ଆଶା କରୁଛି ଏ କାର୍ଯ୍ୟକ୍ରମ ମାଧ୍ୟମରେ, ଏ କାର୍ଯ୍ୟକ୍ରମର ପ୍ରସାରଣ ପରେ ସମସ୍ତ ଜନସାଧାରଣ ଜାଣିପାରିବେ, ଆ ଉପରେ ସଚେତନ ହେଇପାରିବେ। ଆପଣଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଏଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ଯୋଗୁଁ।
1: ଧନ୍ୟବାଦ ଆଜ୍ଞା।
2: ହ୍ୟାଲୋ,
3: ହଁ ନମସ୍କାର। ହ୍ୟାଲୋ, କିଷାନ ବାଣୀ କାର୍ଯ୍ୟକ୍ରମ, କିଏ କହୁଥିଲେ? ମିନତୀ ମହାପାତ୍ର ଭଉଣୀ, କୋଉଠୁ କହୁଛନ୍ତି? ବାଲେଶ୍ୱରର ସୋରରୁ କହୁଛନ୍ତି? ଆଜି ଆମ ଗାଁରେ ଡକ୍ଟର ଷଡ଼ଙ୍ଗୀ ସାର ଅଛନ୍ତି, ଆମେ ଟୀକାକରଣ ସମ୍ପର୍କରେ ଆଲୋଚନା କରୁଛୁ, କଣ ଜାଣିବାର ଅଛି?
1: ନମସ୍କାର ମ୍ୟାଡମ।
2: ଆଜ୍ଞା, ମୋର ଗୋଟେ କୁକୁର ଅଛି, ତାକୁ ଏବେ କେତେ ଦିନ ହେଲା ଖାଲି ବାନ୍ତି ହେଇଯାଉଛି, ଏବେ କେମିତି ମାନେ ଟୀକା କରିବା ଦେଲା ପରେ ସେଠି ବାନ୍ତି ହେଉଛି, ତାପରେ
1: ଆଜ୍ଞା ମ୍ୟାଡମ, ଆମର ଯେତେବେଳେ କୁକୁର ଆପଣ ରଖୁଛନ୍ତି, ଆମର ଦୁଇଟି ଟୀକା ଯେଉଁଟା ରହିଲା, ଆମର ଗୋଟିଏ ହେଉଛି ଜଳାନ୍ତକ ରୋଗ, ଆମେ ଯେଉଁଟା ରାବିଜ୍ ଭ୍ୟାକ୍ସିନ୍ କହୁଛେ, ଆଉ ଗୋଟେ ଆମର ମଲ୍ଟି ଡିଜିଜ୍ ଭ୍ୟାକ୍ସିନ୍ ଆସୁଛି ଆପଣଙ୍କର, ତା ଦେହରେ କାନାଇନ୍ ହେପାଟାଇଟିସ୍ ହେଉଛି, ଆପଣଙ୍କର ଡିଷ୍ଟେମ୍ପର ରହୁଛି ଏବଂ ପାର୍ଭୋ ରହୁଛି। ଏଇ ତିନୋଟି ରୋଗ ହେଉଛି ମେନ୍ ରୋଗ, ତା ସହିତ ଅନ୍ୟ ରୋଗ ବି ଯେଉଁଟା କମ୍ବାଇଣ୍ଡ ଭ୍ୟାକ୍ସିନ୍ ଆମେ କହୁଛୁ ସେଇଥିରେ ଆସୁଛି। ତେଣୁ ଏଇ ଦୁଇଟି ଟୀକା ଆପଣଙ୍କର କୁକୁରକୁ ଯେହେତୁ ଆପଣ ଗୃହପାଳିତ ଭାବେ ଘରେ ରଖୁଛନ୍ତି ପେଡ଼ଗ୍, ଏଇଟା ନିହାତି ଦେବା ଦରକାର। ଆପଣଙ୍କୁ 3 ମାସ ପରେ ଯଦି ଆମେ ରାବିଜ୍ ଭ୍ୟାକ୍ସିନ୍ ଦେବା ତାହେଲେ ଏଇଟା ଆନୁଆଲ୍ ବୁଷ୍ଟର ହିସାବରେ ଆପଣ ଦେଇପାରିବେ। ତାପରେ ଯଦି ଥରେ ମଲ୍ଟି ଡିଜିଜ୍ ଭ୍ୟାକ୍ସିନ୍ ଦେଉଛନ୍ତି, ଆପଣ ପ୍ରଥମେ ଦେଲା ପରେ ମାସେ ପରେ ଆଉ ଥରେ ଗୋଟେ ବୁଷ୍ଟର ଡୋଜ୍ ଦେବେ ଏବଂ ତାପରେ ପ୍ରତିବର୍ଷ ରିପିଟ୍ କରିବେ। ତେଣୁ ଆପଣଙ୍କର ଏବେ ଯଦି କହୁଛନ୍ତି ଆପଣଙ୍କର ପାଟିରୁ ଲାଳ ବାହାରୁଛି, ତାହେଲେ ଆପଣ ଟିକେ ଦେଖନ୍ତୁ, ଏଇଟା ମେ ବି ଭାଇରାଲ୍ ରୋଗ ହେଇପାରେ କିମ୍ବା ଆପଣଙ୍କର କୌଣସି ମାନେ ମିନିମମ୍ କାରଣ ଯେଉଁଟା ସିମ୍ପ୍ଟୋମାଟିକ୍ ଆମେ କହୁ, ବେଳେବେଳେ ଦେହ ଖରାପ ହେଲେ କିମ୍ବା ବାନ୍ତି ଫାନ୍ତି ହେଲେ ବି ପାଟିରୁ ଲାଳ ବୋହିପାରେ। ତେଣୁ ସେଇଟା ଟିକେ ଦେଖନ୍ତୁ, ଆପଣ ଯଦି କୌଣସି ଟୀକା ଦେଇନଥିବେ ତାହେଲେ ଦେହ ଭଲ ହେଲା ପରେ ଆପଣ ଯେଉଁ ପ୍ରାଣୀ ଚିକିତ୍ସକ ଅଛନ୍ତି ତାଙ୍କ ସହ ଯୋଗାଯୋଗ କଲେ ସେମାନେ ଆପଣଙ୍କୁ ମେଡ଼ିସିନ୍ କହିଦେବେ। ମେଡ଼ିସିନ୍ ଦେହ ଭଲ ହେଇଗଲା ପରେ ହିଁ ଆପଣ ଟୀକାକରଣ କରିବେ, କାରଣ ଦେହ ଅସୁସ୍ଥ ଥିଲାବେଳେ ଆପଣ ଯଦି ଟୀକାକରଣ କରିବେ ତାହେଲେ ସେ ଟୀକାର କୌଣସି ଲାଭ ହୋଇନଥାଏ। ତେଣୁ ଆପଣ ଦେଖନ୍ତୁ, ଯଦି କୌଣସି

0: ହେଲେ
1: ଭଲ ସୁନ୍ଦର କଥାରେ ସାର କହିଲେ, ହେଲେ ଆହୁରି ସାରଙ୍କୁ କେତେ କଥା ପଚାରିବାର ଥିଲା ବା।
0: ଆଜି ବାସନ୍ତୀ
1: ଆଉ ଟିକେ ଧରିକି ଆସିବ।
0: ଚାଲ ଚାଲ ଚାଲ।

শ্রোতা বন্ধু শুনেছন্তি কেতুরী ওড়িয়া চলচ্চিত্র ଗୀତ ସନବର୍ତ୍ତମାନ ଷ୍ଟୁଡିଓ କରି 8:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମନାଥ ମନ୍ଦିର ଗସ୍ତରେ ଯିବେ। ପବିତ୍ର ସୋମନାଥ ମନ୍ଦିର ଏହାର ଆଧୁନିକ ଯାତ୍ରାର 75 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି, ଯାହା ଏକ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକତା ଓ ସ୍ଥାୟୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ସୋମନାଥ ଅମୃତ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ସହିତ ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱରେ ମନ୍ଦିରଟି ଏକ ସ୍ୱର୍ଣ୍ଣିମ ଯୁଗରେ ପ୍ରବେଶ କରିଛି। ଧାର୍ମିକ ମହତ୍ତ୍ୱ ସହିତ ସୋମନାଥ ପରିବେଶ ସୁରକ୍ଷାରେ ମଧ୍ୟ ଏକ ଅଗ୍ରଣୀ ପଦକ୍ଷେପ ନେଇଛି ଏବଂ ଭାରତର ପ୍ରଥମ ନେଟ୍ ଜିରୋ ମନ୍ଦିର ହେବାକୁ ଲକ୍ଷ୍ୟ ରଖିଛି।
1: କଲ୍ ସୋମନାଥ ମନ୍ଦିର କେ ପୁନର୍ନିର୍ମାଣ କେ 75 ବର୍ଷ କା ଉତ୍ସବ ମନାୟା ଯାଏଗା। ଆତ୍ମନିର୍ଭର ଭାରତ କେ ଲିଏ, ବିକଶିତ ଭାରତ କେ ଲିଏ ଐସେ ଐତିହାସିକ ଅବସର ହମେଁ ନଈ ଉର୍ଜା ସେ ଭରତେ ହୈ।
0: ମିଶନ ଲାଇଫ୍ ପରିକଳ୍ପନା ଅନୁସାରେ ମନ୍ଦିରର ପୁଷ୍ପ ଅବଶିଷ୍ଟକୁ କମ୍ପୋଷ୍ଟରେ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟକୁ ପେଭର ବ୍ଲକରେ ପରିଣତ କରି ସ୍ଥାୟିତ୍ୱରେ ନୂତନ ମାନଦଣ୍ଡ ସୃଷ୍ଟି କରୁଛି। ଏହା ସହିତ ଆଧୁନିକ ଶୋଧନ ପ୍ରଣାଳୀ, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ମିୟାୱାକି ଜଙ୍ଗଲ ମାଧ୍ୟମରେ ଟ୍ରଷ୍ଟ ଶୀଘ୍ର ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଏବେ ଅନ୍ଲାଇନ୍ରେ ପୂଜା ବୁକିଂ କରିବା ସହ ପ୍ରସାଦ ପାଇପାରୁଛନ୍ତି, ଯାହା ପ୍ରାଚୀନ ପରମ୍ପରାକୁ ଆଧୁନିକ ପ୍ରଯୁକ୍ତି ସହିତ ସଫଳ ଭାବରେ ଯୋଡ଼ି।

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଓ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଉନ୍ନତ ଯାତାୟତ ବ୍ୟବସ୍ଥାର ସହଯୋଗରେ ପ୍ରତିବର୍ଷ 97 ଲକ୍ଷରୁ ଅଧିକ ଭକ୍ତ ସୋମନାଥ ମନ୍ଦିର ଦର୍ଶନ କରୁଛନ୍ତି। ଆରବ ସାଗରର ତଟରେ ଗୁଜରାଟର ପ୍ରଭାସପଟନାରେ ଅବସ୍ଥିତ ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହା ଭାରତର ଶାଶ୍ୱତ ସଂସ୍କୃତି, ଅତୁଟ ଆସ୍ଥା ଓ ପୁନରୁତ୍ଥାନର ଅମର ପ୍ରତୀକ। ଅନେକ ଆକ୍ରମଣ, ବିନାଶ ଓ ପୁନଃନିର୍ମାଣର ଇତିହାସକୁ ନେଇ ସୋମନାଥ ଆଜି ମଧ୍ୟ ଭକ୍ତି, ସାହସ ଓ ଜାତୀୟ ଗର୍ବର ଜ୍ୱଳନ୍ତ ଦୀପଶିଖା ହୋଇ ରହିଛି।